ଆକାଶବାଣୀ ବାରିପଦା। ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ 10 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 1 ତାରିଖ। ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ସ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଶିବା, କଣ୍ଠରେ ତାଙ୍କର ବିଚିତ୍ର ଦାସଙ୍କ ରଚନା।

0: ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତୁଳସୀ ଓଝା।

0: ସେ ଜୀବନ ବହୁ ବୈଚିତ୍ର୍ୟରେ ପରିପୂର୍ଣ୍ଣ। ବହୁ ଚିନ୍ତା ଓ ଚେତନା ତାକୁ ବହୁ ଭାବରେ ଆକର୍ଷିତ ଓ ବିକର୍ଷିତ କରିଥାନ୍ତି। ସେଥିମଧ୍ୟରୁ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଚେତନା ଆପାତତ ମନୁଷ୍ୟକୁ ପ୍ରଭାବିତ କରିଥାନ୍ତି। ପ୍ରଥମଟି କେବଳ ଶରୀର, ଧନ ସମ୍ପତ୍ତି, ସନ୍ତାନ, ପରିବାର ପ୍ରଭୃତି ଭୌତିକ ସଂସାର, ଯାହା ମନୁଷ୍ୟ ଜୀବନକୁ ଘୋର ଅନ୍ଧକାର ଦିଗକୁ ଟାଣିନିଏ। ଦ୍ୱିତୀୟଟି ଆଧ୍ୟାତ୍ମିକତା। ଯେଉଁ ମନୁଷ୍ୟ କେବଳ ଆଧ୍ୟାତ୍ମିକତା ପଛରେ ଦୌଡ଼ିଥାଏ, ସେ ମଧ୍ୟ ଜୀବନର ଅନେକ ଲକ୍ଷ୍ୟଠାରୁ କ୍ରମଶଃ ଦୂରେଇ ରହିଯାଇଥାଏ। ତେଣୁ ଭୌତିକ ଓ ଆଧ୍ୟାତ୍ମିକ ଉଭୟ ଜୀବନ ମଧ୍ୟରେ ଏକ ସେତୁ ନିର୍ମାଣ କରିବା ପାଇଁ ମୁନି ଋଷିମାନେ ଅନେକ ମଧ୍ୟମ ପନ୍ଥାର ଦିଗ ଉନ୍ମୋଚିତ କରିଛନ୍ତି। ଏହି ମଧ୍ୟମ ପନ୍ଥା ଜୀବନକୁ ସୁଦୃଢ଼ କରିବା ସହିତ ମନୁଷ୍ୟ ନିମିତ୍ତ ସୁଖ ଶାନ୍ତିର ମାର୍ଗ ଉନ୍ମୁକ୍ତ କରିଥାଏ। ଦୁଃଖ ଓ ଶୋକକୁ ନେଇ ମଣିଷ ମନରେ ଥାଏ ଅନେକ ପ୍ରଶ୍ନବାଚୀ, ଯାହାର କୌଣସି ସରଳ ସମାଧାନ ସେ କରିପାରେ ନାହିଁ। ଗୋଟିଏ ଗାଁରେ ଜଣେ କୃଷକ ଥାଏ, ତାର ଗୋଟିଏ ପୁଅ ଥାଏ, ଯେଉଁ ପୁଅଟିକୁ ସେ ବହୁତ ସ୍ନେହ କରେ। ହଠାତ୍ ସେ ପୁତ୍ରଟି ତାର ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କଲା। ଘରର ସମସ୍ତେ ବଡ଼ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ, କିନ୍ତୁ କୃଷକଟି ଆଦୌ ବିଚଳିତ ନ ହୋଇ ତାର ସମସ୍ତ ପରିବାରକୁ ଧୈର୍ଯ୍ୟ ଧରି କ୍ରନ୍ଦନରୁ ନିବୃତ ରହିବାକୁ ଉପଦେଶ ଦେବାକୁ ଲାଗିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ତା ସ୍ତ୍ରୀ ତାକୁ ଭର୍ସନା କରି କହିଲେ, ତମେ ଏତେ ନିଷ୍ଠୁର କେମିତି ହେଉଛ? ପୁତ୍ରର ମୃତ୍ୟୁରେ ଲୁହ ନ ଝରାଇ ଆମକୁ ତମେ ଉପଦେଶ ଦେଉଛ? କୃଷକ କିନ୍ତୁ ଆଦୌ ବିଚଳିତ ନ ହୋଇ କହିଲେ, କାଲି ରାତିରେ ମୁଁ ଗୋଟିଏ ସ୍ୱପ୍ନ ଦେଖିଥିଲି। ମୁଁ ଜଣେ ରାଜା ହୋଇଛି ଏବଂ ମୋ ପାଖରେ ମୋର 8 ଧନୁର୍ଦ୍ଧର ପୁତ୍ର ଅଛନ୍ତି। ମୁଁ ବଡ଼ ଆନନ୍ଦରେ କାଳାତିପାତ କରୁଛି, ରାତି ଶେଷ ହୋଇଗଲା। ବର୍ତ୍ତମାନ ମୁଁ ଭାବିପାରୁନି ମୁଁ କାହା ପାଇଁ ଦୁଃଖ କରିବି, ମୋର ସେଇ ଧନୁର୍ଦ୍ଧର 8 ପୁତ୍ର ପାଇଁ, ନା ଏବେ ଆମର ଯେଉଁ ପୁତ୍ରଟି ଆମକୁ ଛାଡ଼ି ଚାଲିଗଲା ତା ପାଇଁ। ଦୁଃଖ ଓ ଶୋକର ସଂଜ୍ଞା ଏହିପରି ଅଟେ। ଯେଉଁ ଜ୍ଞାନୀ ବ୍ୟକ୍ତି ତାହା ବୁଝିପାରେ, ତା ପାଖରେ ଦୁଃଖ ଓ ଶୋକ ସ୍ୱପ୍ନ ଏବଂ ବାସ୍ତବ ପରି ସମାନ ଅଟେ। କଷ୍ଟ ଓ ଆନନ୍ଦ ଏହା ଶରୀରର ଅବଶ୍ୟମ୍ଭାବୀ ପ୍ରତିକ୍ରିୟା। ତେଣୁ ଯେତେବେଳେ ପ୍ରାଣୀ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କୁ ଅନୁଭବ କରିନିଏ, ତା ଦେହ, ମନ ଓ ଆତ୍ମା କଷ୍ଟରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇଯାଏ। ଥରେ ରାମ ଲକ୍ଷ୍ମଣ ପମ୍ପା ସରୋବରରେ ସ୍ନାନ କରିବାକୁ ଗଲାବେଳେ ସେମାନେ ପମ୍ପା ସରୋବର କୂଳରେ ଗୋଟିଏ ସ୍ଥାନରେ ନିଜର ଧନୁର ଅଗ୍ରଭାଗକୁ ମାଟିରେ ପୋତି ଦେଇ ସ୍ନାନ କରିବାକୁ ଗଲେ। ସ୍ନାନ ସାରି ଫେରିଲା ବେଳକୁ ଯେତେବେଳେ ଲକ୍ଷ୍ମଣ ଧନୁସରକୁ ମାଟିରୁ କାଢ଼ିଲେ, ସେ ଦେଖିଲେ ଯେ ଧନୁର ଅଗ୍ରଭାଗରେ କିଛି ରକ୍ତ ଲାଗିଛି। ଏହା ଦେଖି ରାମ କହିଲେ, ଲକ୍ଷ୍ମଣ, ଏହି ସ୍ଥାନର ମାଟି ଖୋଳି ଦେଖିଲ, କୌଣସି ଜୀବକୁ ଆମେ ଆଘାତ କରିନାହିଁ ତ? ଲକ୍ଷ୍ମଣ ସେହି ସ୍ଥାନର ମାଟି ଆଡ଼େଇ ଦେଖିଲେ, ତା ଭିତରେ ବେଙ୍ଗଟିଏ କ୍ଷତାକ୍ତ ଅବସ୍ଥାରେ ମୃତ୍ୟୁକୁ ଅପେକ୍ଷା କରି ପଡ଼ି ରହିଛି। ରାମଚନ୍ଦ୍ର ବେଙ୍ଗଟିକୁ କହିଲେ, ତୁମେ ଯେତେବେଳେ ସାପ ମୁହଁକୁ ଯାଅ, ସେତେବେଳେ ତମେ ତ ବହୁତ ଜୋରରେ ରଡ଼ି ଛାଡ଼ିଥାଅ, ଅଥଚ ଏବେ ତମ ଦେହକୁ ମୋର ସରମୁନ ଏତେ କ୍ଷତାକ୍ତ କରିଦେଲା, ତମେ ଚିତ୍କାର କଲନି କାହିଁକି? ତମେ ସାମାନ୍ୟ ଚିତ୍କାର କରିଥିଲେ ଆମେ ତୁମକୁ ରକ୍ଷା କରିପାରିଥାନ୍ତୁ। ଏହା ଶୁଣି ବେଙ୍ଗଟି କହିଲା, ମହାପ୍ରଭୁ, ଯେତେବେଳେ ମୋତେ ସାପ ଆକ୍ରମଣ କରେ, ମୁଁ ପାଟି କରି ଚିତ୍କାର କରି କହେ, ହେ ରାମ ମୋତେ ରକ୍ଷା କର, କିନ୍ତୁ ଏଥର ମୁଁ ଦେଖିଲି ସ୍ୱୟଂ ରାମ ମୋତେ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି। ତେଣୁ ମୁଁ ନୀରବ ରହିଲି, କାରଣ ଜାଣିଲି ଏହା ମୋର ଅନ୍ତିମ ଚରଣ, ଆଉ ଜୀବନ ପାଇଁ କାହିଁକି ଲୋଭ କରିବି? ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଭୌତିକ ବାସନା ମଣିଷକୁ ବିଭ୍ରାନ୍ତ କରେ, ତାପରେ ନୁହେଁ। ପ୍ରାଚୀନ କାଳରେ ଲୋକମାନେ ରାଜ ଐଶ୍ୱର୍ଯ୍ୟ ପରିତ୍ୟାଗ କରି ସ୍ୱଇଚ୍ଛାରେ ବନଗମନ କରୁଥିଲେ, ସେଠାରେ ତପସ୍ୟା କରି କଠୋର ଜୀବନ ଯାପନ କରି ମୃତ୍ୟୁ ଲୋକରୁ ଯାତ୍ରା କରୁଥିଲେ। ତାଙ୍କ ମନରେ ଦୁଃଖ ନଥିଲା କି ଶୋକ ନଥିଲା, ଏବେ ତା ନାହିଁ। ଏବେ ରହିଛି ଜରାଶ୍ରମ ବା ବୃଦ୍ଧାଶ୍ରମ, ଯେଉଁଠିକି କେହି ସ୍ୱଇଚ୍ଛାରେ ଯାଆନ୍ତି ନାହିଁ, ଯାଆନ୍ତି ବାଧ୍ୟବାଧକତାରେ, କାରଣ ସନ୍ତାନ ସନ୍ତତି ତାଙ୍କର ଦାୟିତ୍ୱ ବହନ କରିବାକୁ ଅସମର୍ଥ। ଅଥଚ ଆଜି ବି କେହି ପ୍ରବଜ୍ୟ ଆଚରଣ କରିବା ନିମିତ୍ତ ପ୍ରସ୍ତୁତ ନୁହନ୍ତି। ଧର୍ମ ଅର୍ଥ କାମର ପରବର୍ତ୍ତୀ ବିକାଶ ମୁଖ୍ୟ, ଏକଥା ଚିନ୍ତା କରିବା ପାଇଁ ଏକ ନିଭୃତ ପଥର ଆଶ୍ରୟ ନିହାତି ଗ୍ରହଣ କରିବା ଉଚିତ, ଏକଥା କେହି ଚିନ୍ତା କରନ୍ତି ନାହିଁ। ତଥାପି ଏହା ସତ୍ୟ ଯେ ଭାରତୀୟ ସଂସ୍କୃତିର ଚେର ବେଶ ଲମ୍ବା, ଏତେ ସହଜରେ ଏ ସଂସ୍କୃତିର ବୃକ୍ଷ ଆଦୌ ଉପୁଡ଼ିବ ନାହିଁ। ତେଣୁ ସମୟ ଆସିବ ଯେତେବେଳେ ପୁନଶ୍ଚ ସେହି ଚାରି ଆଶ୍ରମ ହିଁ ମନୁଷ୍ୟର ଆଧେୟ ହେବ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତୁଳସୀ ଓଛା। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 113 ଭାଗ।

ପୃଥିବୀ ରାଜା ପୃଥୁଙ୍କୁ ନିବେଦନ କଲେ ତାଙ୍କୁ ଦୋହନ କରିବା ପାଇଁ। ଏଥର ପୃଥୁ ନିଜ ମନକୁ ବାଛୁରୀ କଲେ। ଗାଭୀ ରୂପୀ ବସୁଧାର ସ୍ତନ୍ୟ ସେ ପାନ କରିବାରୁ କ୍ଷୀର ସ୍ରବିଲା, ଫଳରେ ପୃଥିବୀ ହେଲା ଶସ୍ୟ ଶ୍ୟାମଳା। ବୃହସ୍ପତି, ଇନ୍ଦ୍ର, ପ୍ରହ୍ଲାଦ, ବିଶ୍ୱାବସୁ, ଗରୁଡ଼ ଆଦି ବାଛୁରୀ ରୂପରେ ବସୁଧା ରୂପୀ ଗାଭୀର ସ୍ତନ୍ୟ ପାନ କରି ଜେଜା ମୋତେ ଫଳ ପାଇଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 113ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଶରତ ନାୟକ, ମନ୍ମଥ ମିଶ୍ର, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦ ରାଉତରାୟ। ବେଦର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ପାଇଁ ସିଞ୍ଚନ କାର୍ଯ୍ୟ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବର୍ଷା ସମୟରେ ସାର ଓ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ। ଧାନ ନର୍ସରୀ, ନଳିତା କ୍ଷେତରୁ ଓ ପନିପରିବା ବଗିଚାରୁ ଅତିରିକ୍ତ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରନ୍ତୁ। ବିହନ, ସାର ଓ କୃଷି ରସାୟନକୁ ଶୁଖିଲା ଏବଂ ଉଚ୍ଚ ସ୍ଥାନରେ ସଂରକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଜମିରେ ଅଧିକ ପାଣି ରହିଥିଲେ କିଛି ସମୟ ପାଇଁ ରୋପଣ, ବିହନ ବୁଣା ଓ ସାର ପ୍ରୟୋଗ କରନ୍ତୁ ନାହିଁ। ବର୍ଷା ପାଇଁ ପାଣି ଜମି ରହିବା ଯୋଗୁଁ ଫସଲ ନଷ୍ଟ ହେବାର ସମ୍ଭାବନା ଅଛି ଏବଂ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ହୋଇପାରେ। ନାଳ ସଫା କରି ଅତିରିକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଲଗାତାର ବର୍ଷା ପରେ କବକଜନିତ ରୋଗ ନିୟମିତ ନିରୀକ୍ଷଣ କରନ୍ତୁ। ଜମିର ହିଡ଼କୁ ମଜବୁତ କରନ୍ତୁ ଏବଂ ଭାଙ୍ଗିଯାଇଥିବା ସ୍ଥାନ ମରାମତି କରନ୍ତୁ। କ୍ଷତିଗ୍ରସ୍ତ ଜମିକୁ ବର୍ଷା କମିଯିବା ପରେ 2-3 ଦିନ ପରେ ପୁନଃ

0: କରନ୍ତୁ। ଧାନ ତଳିର ଉପଲବ୍ଧତା ସୁନିଶ୍ଚିତ କରନ୍ତୁ। ସାମୂହିକ ନର୍ସରୀ ପ୍ରତିଷ୍ଠା କରନ୍ତୁ। କପା ଚାଷରେ କୁଡ଼ାଖସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଯାଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର ପ୍ରତି 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସ୍ପ୍ରେ କରନ୍ତୁ। ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥୋଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ଜାମ୍ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରିପାରିବେ। ଉଚ୍ଚା ନିଗିଡ଼ା ଜମିରେ ସରଳ କିସମ କୋବି ଲଗାନ୍ତୁ। ଲଙ୍କାମାରିଚ ଓ ବାଇଗଣ ଫସଲରୁ ଘାସ ବାଛି ହୁଡ଼ା ଦିଅନ୍ତୁ। ଜହ୍ନି କଖାରୁ କଲରା ଛଚିନ୍ଦ୍ରା କାକୁଡ଼ି ଭେଣ୍ଡି ବରଗୁଡ଼ି ଇତ୍ୟାଦି ଫସଲକୁ କୋଡ଼ାଖୋସା କରି ସାର ଦିଅନ୍ତୁ। ପୋକ ଦମନ ପାଇଁ ଜୈବ କୀଟନାଶକ ଏବଂ ନିମ୍ବ ଜାତୀୟ କୀଟନାଶକ ଅନୁମୋଦନ ହାରରେ ପ୍ରୟୋଗ କରନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ 1 ଲିଟର ପାଣିରେ ଓ କାର୍ବେଣ୍ଡାଜିମ୍ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ଅଦଳ ବଦଳ କରି 2-3 ଥର ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଲାଗିଲେ ପ୍ଲାଣ୍ଟୋମାଇସିନ୍ 1 ମିଲିଲିଟରକୁ 1 ଲିଟର ପାଣି ସହ କିମ୍ବା କପର ଅକ୍ସିକ୍ଲୋରାଇଡ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ମୂଳ ମାଟିକୁ ଭିଜାଇ ଦିଅନ୍ତୁ। ଚିନାବାଦାମରେ ଟିକା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ କିମ୍ବା କ୍ଲୋରା ତ୍ରାଣେଲିପ୍ରୋଲ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୂଳ ସଢା ରୋଗ ଲାଗିଲେ ମେଟାଲାକ୍ସିଲ୍ ସହ ମାଙ୍କଜେବ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ଚିନାବାଦାମ ଫସଲରେ ସିଞ୍ଚନ କରନ୍ତୁ। ବର୍ଷା କମ୍ ଥିବା ଅଞ୍ଚଳରେ ଉଇ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 5 ମିଲିଲିଟର ହିସାବରେ କ୍ଲୋରୋପାଇରିଫସ୍ 20 EC ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ, ଯେପରିକି ମାଟି ଭଲ ଭାବରେ ଭିଜିପାରିବ। ବର୍ତ୍ତମାନ ବର୍ଷା ଦିନ, ତେଣୁ ଚିନାବାଦାମ ଚାଷ କରିଥିବା ଜମିରୁ ପାଣି କାଟି ଦିଅନ୍ତୁ। ଏଠାରେ ପାଣି ଜମି ରହିଲେ ଚେର ଯବକ୍ଷାରଜାନ ପାଏ ନାହିଁ, ଚେରର ଭାତୁଡ଼ିଗୁଡ଼ିକ ନଷ୍ଟ ହୋଇଯାଏ, ଭଲ ବାଦାମ ଧରେ ନାହିଁ, ତେଣୁ ଜମିରୁ ଜଳ ନିଷ୍କାସନ ନିତ୍ୟାନ୍ତ ଆବଶ୍ୟକ ଅଟେ। ଅମୃତଭଣ୍ଡା ପିଜୁଳି ପଣସ ଆମ୍ବ ନଡ଼ିଆ ସପେଟା ଲିଚୁ କାଜୁ ଇତ୍ୟାଦି ଲାଗିଥିବା ଗଛର ଯତ୍ନ ନିଅନ୍ତୁ। ଗଛ ମୂଳରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୂରଭଞ୍ଜ ବୌଦ୍ଧ କନ୍ଧମାଳ ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ନୟାଗଡ଼ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଗମ ସଙ୍ଗୀତ ଶୁଣିବେ ସନ୍ଧ୍ୟା 6:15ରେ, ସନ୍ଧ୍ୟା 6:30ରେ ସୂଚନା ଓ ସମ୍ବାଦ, ରାତି 7ଟାରେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ରହିଛି ମୁଣ୍ଡାରୀ ସମ୍ପ୍ରଦାୟର ଗୀତ, ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 8ଟାରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆମର ସାପ୍ତାହିକ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା ପ୍ରସାର କରିବ ରାତି 8:30ରେ। ଆଜି ଏଥିରେ ରହିଛି ଆଲୋଚନା, ସବୁଜ ଶସ୍ୟ ଗଜାର ମଣିଷ ସ୍ୱାସ୍ଥ୍ୟ ସହିତ ସମ୍ପର୍କ, ଏ ଶୀର୍ଷକ ଆଲୋଚନା କରିଛନ୍ତି ସ୍ମିତା ଦାସ। ପୁରାତନ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ରାତି 8:40ରେ। ରାତି 9:15ରେ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ନାଟକ ପ୍ରଚାର କରିବ ରାତି 10:00ରେ ଏବଂ ରାତି 10:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଏଥିରେ ଏକକ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହାନଦୀର ଜଳପତ୍ତନ ସ୍ତର ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ 647 ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ବନ୍ୟାଜଳ ଛାଡ଼ିବାର 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଏକ ସମୀକ୍ଷା ବୈଠକ

0: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସତର୍କତା ଓ ସମନ୍ୱିତ ବନ୍ୟା ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଓ ଅନ୍ୟ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳ ଓ ବନ୍ଧଗୁଡ଼ିକରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବା ସହ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀରେ ସାମାନ୍ୟ ଧରଣର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଠିକ୍ ପଦକ୍ଷେପ ନିଆଯାଉଛି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 22ଟି ଗେଟ୍ ଦେଇ ବନ୍ୟାଜଳ ମହାନଦୀ ଏବଂ କେନାଲକୁ ଛଡ଼ାଯାଉଛି। ଯାଜପୁର ଜିଲ୍ଲାରେ 131ଟି ରିଲିଫ୍ କେନ୍ଦ୍ରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟରେ ପ୍ରତିରକ୍ଷା ଗବେଷଣା ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋହାହନ ଦେବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଏଥିସହ ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅସ୍ମିତା ଦେ ହର୍ଷ ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅସ୍ମିତା ଜୁଡୋ ମହିଳା 48 କିଲୋଗ୍ରାମ ବର୍ଗ ଫାଇନାଲରେ କାନାଡାର ହେଇଦି କ୍ୱାଚ୍କୁ ପରାସ୍ତ କରିଛନ୍ତି। ସେହିପରି ଜୁଡୋରେ ପୁରୁଷ 60 କେଜି ବର୍ଗରେ ହର୍ଷ ଅଷ୍ଟ୍ରେଲିଆର ଜୁଡୋକୋ କୋସ୍ୱା କାଜ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜ୍ୟରେ ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହିତ ଏ ସମ୍ପର୍କିତ ପ୍ରତିବନ୍ଧଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସଠିକ୍ ଶାରୀରିକ ବୃଦ୍ଧି ସହ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ଶିଶୁକୁ ମା' କ୍ଷୀର ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଜଣେ ଶିଶୁକୁ କେବଳ ମା' କ୍ଷୀର ଏବଂ 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ମା' କ୍ଷୀର ସହ ପରିପୂରକ ଖାଦ୍ୟ ଦିଆଗଲେ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। କୌଶଳୀ ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ କବି ଶ୍ରୀ ବହିଦାରଙ୍କ ଅବଦାନ ଅବିସ୍କରଣୀୟ। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ଏବଂ ଅଲଗା ଅଲଗା ସ୍ଥାନମାନଙ୍କରେ ସମ୍ବଲପୁରୀ ଦିନ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁର ଦିନ ପାଳନ କରାଯାଉଛି। ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ଇ ଚାଲାଣ ବ୍ୟବସ୍ଥାର କାର୍ଯ୍ୟକାରୀ ହେବ। ରାଜପଥଗୁଡ଼ିକରେ ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ, ଦୁଇଚକିଆ ଯାନରେ 2ରୁ ଅଧିକ ଯାତ୍ରା ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନ କଲେ ଇ ଚାଲାଣ ବାବଦରେ ଜରିମାନା ଏବଂ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ 18 ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ପ୍ରକାର ସହାୟକ ଯାନ ଓ ଉପକରଣ ପ୍ରଦାନ କରିଛନ୍ତି। 2 ଜଣ ଜାତୀୟ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ଙ୍କୁ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ 3ଚକିଆ ଯାନ ପ୍ରଦାନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମାଟ୍ରିକ୍ 2027 ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କର ଏନ୍ରୋଲ୍ମେଣ୍ଟ ଡାଟା ବା ବ୍ୟକ୍ତିଗତ ତଥ୍ୟ ସଂଶୋଧନ ଅବଧି ଚଳିତ ମାସ 14 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତମାସ 27 ତାରିଖରୁ ଆରମ୍ଭ ହୋଇଥିବା ଏହି ତଥ୍ୟ ସଂଶୋଧନ ପ୍ରକ୍ରିୟାର ସମୟସୀମା ଗତକାଲି ପର୍ଯ୍ୟନ୍ତ ଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ଶିଶୁ ପାଇଁ ଅମୃତ ମା କ୍ଷୀର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୀନା ଦାସ।
2: ମଣିଷ ଏକ ସ୍ତନ୍ୟପାୟୀ ପ୍ରାଣୀ। ଶିଶୁ ଜନ୍ମ ହେବା ମାତ୍ରେ ଭଗବାନଙ୍କ ଆଶୀର୍ବାଦରୁ ମାତୃସ୍ତନ୍ୟରୁ ଅମୃତ ତୁଲ୍ୟ କ୍ଷୀର ଝରିଥାଏ। ମା କ୍ଷୀର ତାର ଶିଶୁ ପାଇଁ ଅମୃତ ସମାନ। ମା କ୍ଷୀରରେ ତାର ଶିଶୁ ପାଇଁ ପ୍ରତ୍ୟେକ ଖାଦ୍ୟ ଉପଯୁକ୍ତ ପରିମାଣରେ ଥାଏ। ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର। ଆମ ଦେଶରେ ପୂର୍ବରୁ ମା'ମାନେ ଶିଶୁକୁ ନିଜ କ୍ଷୀର ଦେଉଥିଲେ, କିନ୍ତୁ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରୁ ମା'ମାନେ ଏହି ଚିରାଚରିତ ପ୍ରଥାକୁ

0: ଭୁଲି ତାର ବିକଳ୍ପ ବା ଡବା କ୍ଷୀରର ମାୟାଜାଲରେ ପଡ଼ିଛନ୍ତି। ମା ଶିଶୁକୁ ନିଜ କ୍ଷୀର ଦେବାକୁ ଗର୍ଭ ଅବସ୍ଥାରୁ ପ୍ରସ୍ତୁତ ହେବା ଦରକାର। ମା କ୍ଷୀର ଶିଶୁକୁ 6 ମାସ ପର୍ଯ୍ୟନ୍ତ ପୁରା ଖାଦ୍ୟ ଯୋଗାଇଥାଏ। ମା କ୍ଷୀରର ପ୍ରଥମ ଭାଗ ଶତକଡ଼ା 80% ପାଣି ଥାଏ, ସେଥିପାଇଁ ପାଣି ପିଆଇବା ଦରକାର ପଡ଼େ ନାହିଁ। ମା କ୍ଷୀରର ଶେଷ ଭାଗରେ ଅଧିକ ତୈଳ ଥାଏ, ତାହା ଶିଶୁର ଓଜନ ବଢ଼ାଏ। ମା କ୍ଷୀର ଖୁଆଇଲେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଉତ୍ତମ ହୁଏ। ମା କ୍ଷୀରରେ ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର ଓ ଧାତୁସାର ଇତ୍ୟାଦି ଉପଯୁକ୍ତ ପରିମାଣରେ ଥାଏ, ଯାହାଦ୍ୱାରା ଶିଶୁର ବୃଦ୍ଧି ଠିକ୍ ଭାବରେ ହୁଏ। ମା କ୍ଷୀର ଶିଶୁର ସହଜରେ ହଜମ ହୁଏ। ମା କ୍ଷୀର ଖୋଇବା ଦ୍ୱାରା ଶିଶୁର ଓ ମାଆର ସମ୍ପର୍କ ଦୃଢ଼ ହୁଏ ଓ ଶିଶୁ ଦେହ ଉଷୁମ ରହେ। ଯେଉଁ ଶିଶୁ ମା କ୍ଷୀର ଖାଏ ସେ ବେଶୀ ବୁଦ୍ଧିଆ ହୁଏ, କାରଣ ଏହି କ୍ଷୀର ଶିଶୁ ଶରୀରର ସ୍ନାୟୁର ଆସ୍ତରଣ ତିଆରି କରିବାରେ ସାହାଯ୍ୟ କରେ। ପ୍ରଥମ 3-4 ଦିନ ଯେଉଁ କୋଲେଷ୍ଟ୍ରମ୍ ବା କଷ କ୍ଷୀର ବାହାରେ, ତାହା ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ, ତେଣୁ ପ୍ରଥମରୁ ମା କ୍ଷୀର ଖୋଇବା ଦରକାର। ସାଧାରଣତଃ ଗାଁମାନଙ୍କରେ ମହୁପାଣି ବା ମିଶ୍ରି ପାଣି ପ୍ରଥମେ ଦିଅନ୍ତି, ଏପରି କରିବା ଅନୁଚିତ, ଏହାଦ୍ୱାରା ମାଆର କ୍ଷୀର କମିଯାଏ। ମା କ୍ଷୀର ଖାଉଥିବା ଶିଶୁଟି 3 ଗୁଣା କମ୍ ଥଣ୍ଡା କାଶ, ଝାଡ଼ା ଓ ଅପପୃଷ୍ଟି ବେମାରୀର ଶିକାର ହୁଏ ଓ ବଡ଼ ହେଲେ ମଧୁମେହ ରୋଗ, ରକ୍ତଚାପ ଜନିତ ରୋଗ ଓ ହୃଦରୋଗ ଓ ମେଦ ବୃଦ୍ଧି ମଧ୍ୟ କମ୍ ହୁଏ। ମା କ୍ଷୀର ଜନ୍ମର ପ୍ରଥମ ଅଧଘଣ୍ଟା ମଧ୍ୟରେ ଖୁଆଇଲେ ମାଆର ଜରାୟୁ କମ୍ ରକ୍ତସ୍ରାବ ହୁଏ ଏବଂ ଜରାୟୁ ସଙ୍କୁଚିତ ହୋଇ ପୂର୍ବ ଅବସ୍ଥାକୁ ଆସେ। ମାଆର ଯଦି ପେଟ ଅପରେସନ୍ ବା ପ୍ରସବ ହୋଇଥାଏ, ତେବେ ପରିବାରର ସଦସ୍ୟଙ୍କ ସହାୟତାରେ ମାଆର ଚେତା ଆସିଲେ ଯେତେ ଶୀଘ୍ର ସମ୍ଭବ ମା କ୍ଷୀର ଖୁଆଇ ପାରିବେ। ଶିଶୁ କେବଳ ମା କ୍ଷୀର ଖାଉଥିଲେ ମାଆର ମାସିକ ଋତୁସ୍ରାବ ହୁଏ ନାହିଁ ଓ ମାଆର ପୁଣି ସଙ୍ଗେ ସଙ୍ଗେ ଗର୍ଭଧାରଣର ଆଶଙ୍କା କମ୍ ଥାଏ। ଶିଶୁକୁ କ୍ଷୀର ଖୁଆଉଥିବା ମାଆର ପରେ ଜରାୟୁ ଏବଂ ସ୍ତନ୍ୟ କର୍କଟ ରୋଗର ଆଶଙ୍କା କମ୍ ହୁଏ। ଗର୍ଭର ଶେଷ 3 ମାସରେ ମା ଦେହରେ ଅଧିକ ଚର୍ବି ଜମା ହୁଏ, ତାହା କ୍ଷୀର ଖୋଇଲେ ଧୀରେ ଧୀରେ କମେ। ମା କ୍ଷୀର ବଦଳରେ ମା ଯଦି ଅନ୍ୟ କ୍ଷୀର ଶିଶୁକୁ ଦିଏ, ତେବେ ତାକୁ ଅଧିକ କାମ କରିବାକୁ ପଡ଼େ ଏବଂ ଶିଶୁ ଗାଈ କ୍ଷୀର ପାଇଁ ଅଜ୍ଞାବାତ ବା ଆଲର୍ଜି ମଧ୍ୟ ହୋଇପାରେ। ମା କ୍ଷୀର ଖୁଆଇଲେ କେବଳ ମାଆକୁ ସାମାନ୍ୟ ଖାଦ୍ୟ ଖୁଆଇବାକୁ ପଡ଼େ। ଅନ୍ୟ ଡବା କ୍ଷୀର ବା ଗାଈ କ୍ଷୀର ଶିଶୁ ଖାଇଲେ ମାସିକ ଅନ୍ତତଃ 1000-1500 ଟଙ୍କା ଖର୍ଚ୍ଚ ହୁଏ। ପୁଣି ଏହା ତିଆରି କରିବା ବେଳେ ମା କେତେ ପରିମାଣରେ ପାଣି ମିଶେଇବ ତାହା ଜାଣିପାରେ ନାହିଁ, ଫଳରେ ପାଣି କ୍ଷୀର ଶିଶୁକୁ ଦିଏ। ଏହାଦ୍ୱାରା ଶିଶୁଟି ଅପପୃଷ୍ଟି ବେମାରୀର ଶିକାର ହୁଏ ଏବଂ ଦୂଷିତ ପାଣି ମିଶାଇବା ଦ୍ୱାରା ପିଲାର ତରଳ ଝାଡ଼ା ମଧ୍ୟ ହୋଇପାରେ। ବୋତଲରେ ମଧ୍ୟ କ୍ଷୀର ଖାଇବା ଉଚିତ ନୁହେଁ, କାରଣ ଏଥିରେ ଅଧିକ ପେଟ ଜନିତ ରୋଗ ସଂକ୍ରମଣର ଆଶଙ୍କା ଥାଏ। କେତେକ ମା ସନ୍ଦେହରେ ଥାନ୍ତି ଯେ ତାଙ୍କର କ୍ଷୀର ଶିଶୁ ପାଇଁ ଉପଯୁକ୍ତ ପରିମାଣରେ ହେଉଛି କି ନାହିଁ, କିନ୍ତୁ ମା ମାନେ ଜାଣିବା ଦରକାର ଯେ ଯଦି ଶିଶୁଟି ଦିନକୁ 6-8 ଥର ପରିସ୍ରା କରୁଛି ଏବଂ ଖାଇବା ପରେ ଠିକ୍ରେ ଶୋଉଛି ଓ ତାର ଓଜନ ଠିକ୍ ଭାବରେ ବଢ଼ୁଛି, ତେବେ କ୍ଷୀର ତା ପାଇଁ ଯଥେଷ୍ଟ ହେଉଛି। 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଓ ପରେ ମା କ୍ଷୀର ସହିତ ଅନ୍ୟ ଆଡ଼ବହଳା ଖାଦ୍ୟ 2 ବର୍ଷ ପର୍ଯ୍ୟନ୍ତ ଖୁଆଇଲେ ଶିଶୁର ଉତ୍ତମ ବିକାଶ ହୁଏ। ଯେଉଁ ମାଆର ଶିଶୁ କ୍ଷୀର ଟାଣି ପାରୁନି, ତା ମା କ୍ଷୀର ଦୁହିଁ ଦେଇପାରିବ। ମା ସଂଗ୍ରହ କରିଥିବା କ୍ଷୀର ବାହାରେ 8 ଘଣ୍ଟା ରହିପାରିବ। ମା ନିଜର ମନ ଦୃଢ଼ କରି ଶିଶୁର ଉପଯୁକ୍ତ ଯତ୍ନ ନେଲେ ଓ ମା କ୍ଷୀର ଖୋଇଲେ ଶିଶୁର ମାନସିକ ଓ ଶାରୀରିକ ବିକାଶ ଭଲ ହୁଏ ଏବଂ ସେ ଆମ ଦେଶର ସୁନାଗରିକ ହୋଇ ବଢ଼ିବ।
1: ଶିଶୁ ପାଇଁ ଅମୃତ ମା କ୍ଷୀର, ଏ ସମ୍ପର୍କରେ କହିଲେ ଡାକ୍ତର ଲୀନା ଦାସ। ଆକାଶବାଣୀ କଟକ, ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା। ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡ଼ୋରେ 2ଟି ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅପଶବ୍ଦ ପ୍ରୟୋଗ କରିବା ଏବଂ ଘୃଣାଭାବ ପୋଷଣ କରିବା ଦ୍ୱାରା କୌଣସି ସମସ୍ୟାର

0: ସମାଧାନ ହୁଏ ନାହିଁ। ଶ୍ରୀ ମୋଦି ପଥଭ୍ରଷ୍ଟ ହୋଇଥିବା ଯୁବପିଢ଼ି ପ୍ରତି ସହାନୁଭୂତି ପ୍ରଦର୍ଶନ ଲାଗି ଆହ୍ୱାନ ଦେଇ କହିଛନ୍ତି, ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତକୁ ଧ୍ୟାନ ଦେଇ ସେମାନଙ୍କୁ ଦଣ୍ଡବିଧାନ କରିବା ପରିବର୍ତ୍ତେ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ରାଜଧାନୀର ଯନ୍ତରମନ୍ତରରେ କିଛିଦିନ ପୂର୍ବେ ଘଟିଥିବା ଘଟଣା ବିଷୟରେ କହିଛନ୍ତି, ସେଠାରେ ତାଙ୍କ ପ୍ରତି ଏବଂ ତାଙ୍କ ସ୍ୱର୍ଗତା ମା'ଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଇଥିଲା। ସେ କହିଛନ୍ତି, ଏହି ଘଟଣାକୁ ଦେଶ ଏବଂ ବିଶ୍ୱ ମଧ୍ୟ ଦେଖିଥିଲା। ଆଜିର ସମାଜରେ ଏ ପ୍ରକାରର ବ୍ୟବହାର ଏବଂ ଆକ୍ରୋଶମୂଳକ ମନୋଭାବ ଓ ନିରାଶାଭାବ ସ୍ୱାଭାବିକ, କିନ୍ତୁ ପିଲାବେଳୁ ଶିଖିବା, ଭୁଲ କରିବା ଏବଂ ସେଥିରେ ସୁଧାର ଆଣିବା ମଧ୍ୟ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ସେଭଳି ଯୁବକମାନଙ୍କୁ ଅଦାଲତକୁ ଟାଣିବା କିମ୍ବା ସାମାଜିକ ଉତ୍ପୀଡ଼ନର ଶିକାର କରାଇବା ପରିବର୍ତ୍ତେ ସମାଜ ସେମାନଙ୍କୁ ଆପଣାଇବା ଉଚିତ ଓ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି କାର୍ଯ୍ୟରେ ସାମିଲ ଥିବା ପିଲାମାନଙ୍କୁ ସେ କ୍ଷମା ଦେବାକୁ ଚାହୁଁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସହାନୁଭୂତିପୂର୍ଣ୍ଣ ଭାବନା ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ଦଣ୍ଡ ବଦଳରେ ଉଚିତ ମାର୍ଗଦର୍ଶନର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବ ବୟସରେ ପଥଭ୍ରଷ୍ଟ ହେବା ସ୍ୱାଭାବିକ, ତେବେ ସେମାନଙ୍କୁ ସମର୍ଥନ କରି ସକାରାତ୍ମକ ଦିଗରେ ଆଗକୁ ନେବା ପ୍ରତ୍ୟେକ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ।
1: ବଚପନ ମେ ଗଲତିଆ ହୋତି ହୈ ଅର ବଚପନ ମେ ଗଲତିଓ ସେ ସୁଧରନେ କା ଅବସର ଭି ହୋତା ହୈ। ଏ ଗୁମରାହ ବଚ୍ଚେ ହୈ ଉନକୋ ରାହ ଦିଖାନା ହମାରା କାମ ହୈ। ଉନକୋ ସଜା ଦେନା, ଅଦାଲତୋ କେ ଚକ୍କର କଟୱାନା, ସମାଜ ମେ ଉନକୋ ପ୍ରତାଡିତ କରନା, ଇସେ ହମ ପରିସ୍ଥିତିୟା ନହିଁ ବଦଲ ପାଏଙ୍ଗେ। ମେ ଉନହେ ମାଫ କରନା ଚାହତା ହୁଁ। ସମାଜ ଭି ମେରି ଇସ ବାତ କୋ ସ୍ୱୀକାର କରେ। मैं इन बच्चों को कहता हूं, बच्चों आओ, हम देश के लिए साथ मिलकर के आगे बढ़े। देश बहुत आगे बढ़ रहा है, आगे बढ़ने वाला है और आपका भी आगे बढ़ना निश्चित हो, यही मेरा सपना है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଦିନିକିଆ ଗସ୍ତରେ ଯିବେ। ପ୍ରଥମେ ଆନ୍ଧ୍ରପ୍ରଦେଶ ଗସ୍ତ କରି ବିଜୟନଗରମ୍ ଜିଲ୍ଲାର ଭୋଗପୁରମ୍ଠାରେ ପ୍ରଧାନମନ୍ତ୍ରୀ 18,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ଏହି ବିମାନ ବନ୍ଦର ରାଜ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ପୁଞ୍ଜିନିବେଶ ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ପରେ ଶ୍ରୀ ମୋଦି ବିଶାଖାପଟ୍ଟନମ୍ରେ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏଏସ୍ଆଇପି ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ 5,500 କୋଟି ଟଙ୍କା ସମ୍ବଳିତ ନବୀକରଣୀୟ ଶକ୍ତି ଜୋନ୍ର ପ୍ରଥମ ପର୍ଯ୍ୟାୟର ଟ୍ରାନ୍ସମିସନ୍ ବ୍ୟବସ୍ଥାର ମଧ୍ୟ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ 1,880 କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ପହଞ୍ଚିବା ପରେ ସେଠାରେ ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ଭାରତ ଆସନ୍ତା ସେପ୍ଟେମ୍ବର 12 ଓ 13 ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା 18 ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ରୁଷକୁ ନିମନ୍ତ୍ରଣ କରିଛି। ରୁଷ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ରିକ୍ସ ସମ୍ମିଳନୀ ସମ୍ପର୍କରେ ସୂଚନା ଦେବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରୁଥିବାରୁ ପ୍ରସ୍ତୁତି କାର୍ଯ୍ୟ ପୂର୍ଣ୍ଣଗତିରେ ଆଗେଇ ଚାଲିଛି। ଗତ ବୁଧବାର ଦିନ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେଠାକାର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିବା ବିଷୟ ପ୍ରକାଶ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା କେତେକ ଦେଶର ନାଗରିକଙ୍କ ଲାଗି ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛି। ଆଫ୍ରିକା ସମେତ 50 ଦେଶର ନାଗରିକଙ୍କୁ ଆମେରିକୀୟ ଭିସା ଲାଗି ଆବେଦନ କରିବା ସମୟରେ ସିକ୍ୟୁରିଟି ଡିପୋଜିଟ୍ ଜମା କରିବାକୁ ପଡ଼ିବ। ଆମେରିକାର ବୈଦେଶିକ ବିଭାଗ ଏହି ସିକ୍ୟୁରିଟି ଡିପୋଜିଟ୍ ପରିମାଣ 15,000 ରୁ 20,000 ଆମେରିକୀୟ ଡଲାରକୁ ବୃଦ୍ଧି କରିଛି। ବିଭାଗ ପକ୍ଷରୁ କୁହାଯାଇଛି, ଏହି ଯୋଜନାରେ ଭିସା ନିୟମ ଅନୁପାଳନ ସୁନିଶ୍ଚିତ ହୋଇପାରିବ। ଆସନ୍ତା ସୋମବାରଠାରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଭବିଷ୍ୟତରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି କରିବା ଘଟଣା ନେଇ ସାମାଜିକ

0: ଗଣମାଧ୍ୟମ କମ୍ପାନୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରିଛନ୍ତି। ସମ୍ପୃକ୍ତ ଟିମ୍କୁ ଫେସବୁକ୍ ପୋଷ୍ଟ କ୍ଷେତ୍ରରେ କେଉଁ ଆଲଗୋରିଦିମ୍ ବ୍ୟବହାର କରାଯାଉଛି ଏବଂ ସାର୍ବଜନୀନ ବ୍ୟବସ୍ଥାରେ ଏହାର କ'ଣ ଭୂମିକା ରହିଛି ସେ ସମ୍ପର୍କରେ ପ୍ରଶ୍ନ ପଚରାଯିବ। ସୂଚନା ଅନୁଯାୟୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ଆସନ୍ତା ସପ୍ତାହରେ ପଚରାଉଚରା କରାଯିବାର କାର୍ଯ୍ୟକ୍ରମ ରହିଛି। ସମ୍ପୃକ୍ତ ଟିମ୍କୁ ଆଲଗୋରିଦିମ୍ର ବ୍ୟବହାର ଏବଂ ଏହାର ଭୂମିକା ସମ୍ପର୍କରେ ସ୍ୱଷ୍ଟୀକରଣ ଦେବାକୁ ହେବ। ଏହା ପୂର୍ବରୁ ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବପିଢ଼ିକୁ ସମ୍ବୋଧନ କରିବା ଏବଂ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ହୋଇଥିବା ଏକ ପୋଷ୍ଟକୁ କିଛି ସମୟ ଲାଗି ପ୍ରତିବନ୍ଧିତ କରିଥିବା ଘଟଣାରେ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ମେଟାକୁ ସମନ କରିଥିଲେ, ତେବେ ଏହାକୁ ବୈଷୟିକ ତ୍ରୁଟି ଦର୍ଶାଇ ମେଟା ଅଧିକାରୀ କ୍ଷମା ପ୍ରାର୍ଥନା କରିଥିଲେ। ତେବେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି କାରଣ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇବା ସହିତ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରାଯାଇଥିବା କୁହାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚିଙ୍କ ସହ ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ଡକ୍ଟର ଜୟଶଙ୍କର କୌଣସି ପରିସ୍ଥିତିରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ଆକ୍ରମଣ ନ କରିବା ଲାଗି ଇରାନ୍ର ବୈଦେଶିକ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଭାରତ କୌଣସି ପକ୍ଷ ଦ୍ୱାରା ଯେକୌଣସି ପ୍ରକାରର ଆକ୍ରମଣକୁ ନିନ୍ଦା କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତ ସବୁବେଳେ କୂଟନୈତିକ ଆଲୋଚନା ମାଧ୍ୟମରେ ସୃଷ୍ଟ ପରିସ୍ଥିତିର ସମାଧାନ ଲାଗି ସମର୍ଥନ କରିଆସୁଥିବା ସେ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଖେଲୋ ଇଣ୍ଡିଆ ଯୋଜନା ଏବଂ ରାଷ୍ଟ୍ରୀୟ କ୍ରୀଡ଼ା ସଂଘକୁ ସହାୟତା ଯୋଜନା ଅବଧିକୁ 2030-31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିଲାଗି 36,441 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ନିଷ୍ପତ୍ତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବପିଢ଼ିର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଥିବା ସ୍ୱଷ୍ଟ କରୁଛି। ସେ କହିଛନ୍ତି ଏହାଦ୍ୱାରା ଯୁବପିଢ଼ିକୁ ଅନେକଗୁଡ଼ିଏ ସୁଯୋଗ ମିଳିପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ୍ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନ୍କୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ୍ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚରାଯିବା ଏବଂ ଜୋର୍ଡାନ୍ରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣା ପରେ ଏହି ପ୍ରତିଆକ୍ରମଣ ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସୂଚନା ମୁତାବକ ଆମେରିକା ଇରାନ୍ର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ କରିବ। ଚଳିତ ବର୍ଷ ଫେବୃୟାରୀ 28 ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ୍ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କ ସହ କଥାବାର୍ତ୍ତା କରିବା ଅବସରରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଉଭୟ ନେତା ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ସୁରକ୍ଷା, ସ୍ୱଚ୍ଛ ଶକ୍ତି, ଶିକ୍ଷା ଆଦି କ୍ଷେତ୍ରରେ ମିଳିତ ଭାବେ କାମ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପ୍ରଥମ ଥର ଲାଗି ଜୁଡୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛି। ବକ୍ସିଂରେ ଭାରତର 10 ପ୍ରତିଯୋଗୀ ଫାଇନାଲ୍ରେ ଖେଳିବା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। 128 ପଦକ ସହିତ ଅଷ୍ଟ୍ରେଲିଆ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଭାରତ 23 ପଦକ ସହ 10 ସ୍ଥାନରେ ରହିଛି। 5 ସ୍ୱର୍ଣ୍ଣ, 12 ରୌପ୍ୟ ଏବଂ 6 କାଂସ୍ୟ ପଦକ ଜିତିବାରେ ଭାରତୀୟ କ୍ରୀଡ଼ାବିତ୍ମାନେ ସଫଳ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା, ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ, ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ସମ୍ବାଦ ଶେଷ ହେଲା।
1: ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳିଆ କଳା କାର୍ଯ୍ୟକ୍ରମ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
2: ମନ ସହ ବିବେକର ସମ୍ପର୍କ ଅତି ନିବିଡ଼, କେତେବେଳେ ସମଧର୍ମୀ ତ କେତେବେଳେ ବିପରୀତ ଧର୍ମୀ। ଉଭୟଙ୍କ ଭିତରେ ଛକପୁଞ୍ଜାର ଖେଳ। ନିଜକୁ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ପ୍ରତି ମୁହୂର୍ତ୍ତରେ ଉଭୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା। କେତେବେଳେ ମନ

ଜିତେ ତ କେତେବେଳେ ବିବେକ, ମନ କେବେ ବି ଭଲ ଓ ମନ୍ଦ ମଧ୍ୟରେ ପାର୍ଥକ୍ୟ ଦେଖେ ନା। ମାତ୍ର ବିବେକ ଏକ ସରଳ ରେଖାରେ ଗତି କରେ, ଉତ୍ତମରୁ ସର୍ବୋତ୍ତମ ଦିଗରେ।

0: हे प्रभु ए मासरे भी एते इलेक्ट्रिक बिल केमिति देबी।
1: अरे राजू भाई पीएम सूर्य घर योजना रो यूएलए मॉडल थाउ थाउ तोर एते चिंता काहे कि जे मु तो मो घरे सोलार लगाई देलिनी बिजली बिल टेंशन रो मु पूरा मुक्ति।
0: सतरे भाई?
1: हां भाई मात्र 1875 टंका रे पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो ता सह 5 वर्ष जाए मेंटेनेंस खर्च भी नाही।
2: आज्ञा हां आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु।
3: ଯାହା ଆଖିକୁ ସୁନ୍ଦର ଦିଶେନି, ଯେଉଁ କଥା କାନକୁ ଭଲ ଶୁଭେନି, ଆଉ ଯେଉଁ କାର୍ଯ୍ୟ ଅନ୍ୟମାନଙ୍କର ଭୃକୁଞ୍ଚନର କାରଣ ହୁଏ, ଯେଉଁ କାର୍ଯ୍ୟକୁ ସମାଜ ସ୍ୱୀକୃତି ଦିଏନି ସେପରି କାର୍ଯ୍ୟକୁ ସାଧାରଣତଃ ମନ୍ଦ କାର୍ଯ୍ୟ ବୋଲି କୁହାଯାଏ। ଯାହା ବିବେକ ବଳିଷ୍ଠ ଉତ୍ତମ ହୃଦୟର ଅଧିକାରୀ ସେ ଏପରି କାର୍ଯ୍ୟଠାରୁ ନିଜକୁ ଦୂରେଇ ରଖେ। ତା ହୃଦୟରେ ସୃଷ୍ଟି ହୁଏ ନମ୍ରତା, ଭଦ୍ରତା, ସହିଷ୍ଣୁତା ଆଉ ସମାଜର କଲ୍ୟାଣକାରୀ ଭାବନା। ଏପରି ହୃଦୟର ଅଧିକାରୀ ବ୍ୟକ୍ତିବିଶେଷ ନିଃସ୍ୱାର୍ଥପର ଭାବନା ରଖି ସମାଜର ହିତ ସାଧନ କରିଥାନ୍ତି।

ଆମେ ଆମ ଦୈନନ୍ଦିନ ଜୀବନରେ ଅନେକ ବ୍ୟକ୍ତିବିଶେଷଙ୍କ ସଂସ୍ପର୍ଶରେ ଆସିଥାଉ, ସେମାନଙ୍କ ସହ କଥା ହେଉ, ସେମାନଙ୍କ ସହ ଭାବ ବିନିମୟ ମଧ୍ୟ କରୁ, କେତେକ ଅନ୍ୟମାନଙ୍କ ସହ କଥା ହେଉଥିବାର ଆମେ ଶୁଣୁ ମଧ୍ୟ। କଥାରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅଧ୍ୟୟନ କରିବା ସହଜ କଥା ନୁହେଁ। ଯେ କଥା ଆଉ କାର୍ଯ୍ୟ ଉଭୟ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତି, ତାଙ୍କୁ ହିଁ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ଆମେ କହିପାରିବା। ସେମାନଙ୍କର ଉତ୍ତମ କର୍ତ୍ତବ୍ୟରେ ଅନୁପ୍ରାଣିତ ହୋଇ ସମାଜରେ ସୁଧାର ଆସେ। କଳୁଷିତ ସମାଜ ଏକ ସୁଦୃଢ଼ ଆଉ ସଂସ୍କୃତି ସମ୍ପନ୍ନ ସମାଜରେ ପରିଣତ ହୁଏ।

ଏକ ସୁସ୍ଥ ଓ ସୁଦୃଢ଼ ସମାଜ ଗଠନରେ ପରିବାରର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପରିବାରଟିଏ ସଂସ୍କୃତି ସମ୍ପନ୍ନ ହେଲେ ଦେଶର ସଂସ୍କୃତି ରକ୍ଷା ହୋଇପାରିବ। ପିଲାଟିଏ ବଡ଼ ହୋଇ ତା ପରିବାରର ହିଁ ପ୍ରଥମେ ସଂସ୍କାର ଶିକ୍ଷା କରିଥାଏ। ଗୁରୁଜନମାନଙ୍କୁ ସମ୍ମାନ ଦେବା, ନମ୍ରତାର ସହ କଥାବାର୍ତ୍ତା କରିବା, ଗୁରୁଜନମାନଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରିବା, ଘରେ ଜେଜେବାପା ଜେଜେମା ଥିଲେ ସେମାନଙ୍କ ସହ କିଛି ସମୟ ଦେବା, ସେମାନଙ୍କର ଯତ୍ନ ନେବା, ଘରକୁ ଅତିଥି ଆସିଲେ ସେମାନଙ୍କର ଉପଯୁକ୍ତ ସତ୍କାର କରିବା, ଏସବୁ କାର୍ଯ୍ୟ ପିଲାଟିଏ ପରିବାରରୁ ହିଁ ଶିକ୍ଷା କରିବା ଉଚିତ। ମୋବାଇଲ ଫୋନ୍ କିମ୍ବା ଟେଲିଭିଜନ ଦେଖି ଅଯଥା ସମୟ ନଷ୍ଟ ନ କରି ସେ ସମୟକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରିବା ଉଚିତ। ପରିବାରଟିଏ ସଂସ୍କୃତି ସମ୍ପନ୍ନ ହେଲେ ଏକ ସୁସ୍ଥ ସମାଜ ଗଠନର ମୂଳଦୁଆ ସ୍ଥାପିତ ହୋଇପାରିବ।

ତେଣୁ ମନକୁ ନିଜ ଅଧୀନରେ ରଖି ବିବେକ ଅନୁସାରେ କାର୍ଯ୍ୟ କରିବା, ମାନବ ସୁଲଭ ଗୁଣ ପ୍ରକାଶ କରି ମାନବିକତାର ଧ୍ୱଜା ଉଡ଼ାଇବା ଓ ଭାରତୀୟ ସଂସ୍କୃତିକୁ ଉଜ୍ଜୀବିତ ରଖିବା।

ଶିଳ୍ପୀ ହାଡ଼ିରାମ ମହାନ୍ତ ଏବଂ ସାଥୀଙ୍କ ପରିବେଷିତ ପରେ ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ନମସ୍କାର, ନାରୀମହଲ ପରିସରକୁ ଆପଣମାନଙ୍କୁ ସ୍ୱାଗତ। ମା କ୍ଷୀର ଶିଶୁ ପାଇଁ ଭଗବାନଙ୍କର ଅମୂଲ୍ୟ ବରଦାନ, ଯାହା ନବଜାତ ଶିଶୁଟିଏ ପାଇଁ ଅତି ଜରୁରୀ। ବିଶେଷଜ୍ଞଙ୍କ ମତରେ ଅତି କମ୍ରେ ଶିଶୁଟିଏ 6 ମାସ ପର୍ଯ୍ୟନ୍ତ ମା କ୍ଷୀର ଖାଇବା ଆବଶ୍ୟକ। ଶିଶୁର ଏହା ଜନ୍ମଗତ ଅଧିକାର। ମା କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଭରପୁର ହୋଇ ରହୁଥିବାରୁ ଶିଶୁଟି ଏହାକୁ ଖାଇ ସୁସ୍ଥ ସୁନ୍ଦର ହୋଇ ବଢ଼ିଥାଏ। ଅନେକ କାରଣରୁ ଆଜିକାଲି ମା'ମାନେ ଶିଶୁଟିକୁ କ୍ଷୀର ଦେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। କେହି କେହି ପରିସ୍ଥିତିରେ ପଡ଼ି ଶିଶୁକୁ କ୍ଷୀର ଖାଇବାରୁ ବଞ୍ଚିତ କରୁଛନ୍ତି। ଶିଶୁକୁ ଏହି ଜନ୍ମଗତ ଅଧିକାରରୁ ବଞ୍ଚିତ କରିବା ଫଳରେ ଶିଶୁଟି ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ ନାଗରିକ, ତେଣୁ ଶିଶୁଟିଏର ସର୍ବାଙ୍ଗୀନ ଉନ୍ନତି ପାଇଁ ତା'ର ଯେ ମା କ୍ଷୀର ନିହାତି ଜରୁରୀ, ଏହି କଥାକୁ ଗୁରୁତ୍ୱ ଦେଇ ଆମେ ପ୍ରତିବର୍ଷ ଅଗଷ୍ଟ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ପାଳନ କରୁଛେ ନ୍ୟାସନାଲ ବ୍ରେଷ୍ଟ ଫିଡିଂ ୱିକ୍, ଜାତୀୟ ସ୍ତନ୍ୟପାନ ସପ୍ତାହ। ତେବେ ମା କ୍ଷୀରର ସୁଫଳ ଏବଂ ଆବଶ୍ୟକତାକୁ ନେଇ ଏହି କ୍ରମରେ ଆଜିର ଆଲୋଚନା ମା କ୍ଷୀର ଅମୃତର ଉତ୍ସ, ଏ ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ସରୋଜିନୀ ଷଡ଼ଙ୍ଗୀ। ଆମର କାର୍ଯ୍ୟକ୍ରମକୁ ତାଙ୍କୁ ସ୍ୱାଗତ ଜଣାଇବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆଜିର ଆଲୋଚନାର ବିଷୟ ଅଛି ମା କ୍ଷୀର ଅମୃତର ଉତ୍ସ। ତେବେ ମୋର ପ୍ରଶ୍ନ ହେଲା, ଏଇ ମା କ୍ଷୀର ଗୋଟେ ଶିଶୁର ଜନ୍ମଗତ ଅଧିକାର, କିନ୍ତୁ ଏମିତି ଗୋଟେ ଜାତୀୟ ସ୍ତନ୍ୟପାନ ସପ୍ତାହ ପାଳନ କରିବାର ଆବଶ୍ୟକତା କ'ଣ ପଡ଼ିଲା?
1: ମାତୃତ୍ୱ ହେଉଛି ପ୍ରଭୁଙ୍କର ସୁନ୍ଦରତମ ସୃଷ୍ଟି, ଯେଉଁଠାରେ ସବୁ ସ୍ନେହର ଆରମ୍ଭ ଓ ଶେଷ ହୋଇଥାଏ, ଯେଉଁଠାରେ ତ୍ୟାଗ ଓ ତିତିକ୍ଷାର ମନ୍ତ୍ରରେ ଅଭିମନ୍ତ୍ରିତା ହୋଇ ନାରୀଟିଏ ମାତୃତ୍ୱର ସୋପାନ ଆରୋହଣ କରିଥାଏ। ଏବଂ ଜନ୍ମ ପରେ ଆପଣମାନେ ସମସ୍ତେ ଜାଣନ୍ତି ଯେ ଶିଶୁର କାନ୍ଦ ଏକ ଅଦ୍ଭୁତ ଆଲୋଡ଼ନରେ ମା ମନରେ ସନ୍ତୋଷ ଭରି ଦେଇଥାଏ, ଆଉ ନିଜ ରକ୍ତମାଂସର ଅବିକଳ ପ୍ରତିଲିପି ଦେହରେ ମୁହୂର୍ତ୍ତ ମୁହୂର୍ତ୍ତ କରି ଜୀବନ ଶକ୍ତି ଭରିଦେବାକୁ ପ୍ରଭୁ ମା ବକ୍ଷରେ ଅମୃତର ଚିରନ୍ତନ ଉତ୍ସଟିଏ ଖଞ୍ଜି ଦେଇଥାନ୍ତି। ସେ ଉତ୍ସ ହେଉଛି ମାର 2 ସ୍ତନରୁ ଝରି ଆସୁଥିବା 2 ଧାର କ୍ଷୀର। ସେ ଏଇଟା କାହିଁକି ଜରୁରୀ ପଡିଲା ଏଇ ଯୋଉ ସ୍ତନ୍ୟପାନ ସପ୍ତାହ ପାଳନ କରିବା ପାଇଁ, କାରଣ ଗୋଟେ ଶିଶୁର ମା କ୍ଷୀର ଖାଇବା ହଉଛି ଜନ୍ମଗତ ଅଧିକାର, ତାକୁ ଈଶ୍ୱର ସେ ଅଧିକାର ଦେଇଛନ୍ତି।

0: 말은 못해요. 우리 누구 2차 석대 뒤에 잘 이제 겜도 니저 시수고 기력화이 멀어거리고 인도 이다 멀어다는 그런 물이 잘 닦고 아마 시수고 썬나건나 거리 앞에 니저 그 만우시 가스타라리 오 사리시 가지 가스타라리 못해요. 더서버로 버후불바로 더스톱 못해 거리 잘 별별 엠비티 하우지 다 아메 데쿠지 데테르케 아스니키 거나 하우지 셋도 셋의 마음 안에 추하만고 기력화이하고 2차 건난디 제발 더 타해 가래 건너집이 마음 안에 감옥 자이베리베니 କାଳେ ତାଙ୍କର ସୌନ୍ଦର୍ଯ୍ୟ କମ ହେଇଯିବ ତାପରେ ବଜାରରେ ଆମର ବଡ ବଡ ଡବା ମାନ ମିଳୁଛି ଯୋଉଥିରେ କି ସେଇ ଅବିକଳ ମା କ୍ଷୀର ଆକାରର ସବୁ ମାନେ ମିଶ୍ରଣ ତା ଦେହରେ ରହିଛି ଶ୍ଵେତ ସାର ପୁଷ୍ଟି ସାର ସ୍ନେହ ସାର ଯୋଉଥିରେ କି ସେ ଚାହିଦା ପୂରଣ ହେଇପାରିବ ସେଇଥିପାଇଁ ଆସ୍ତେ ଆସ୍ତେ ସେମାନଙ୍କର କ୍ଷୀର ଖାଇବାର ଇଚ୍ଛା କମିଯାଉଛି ପ୍ରାୟ ପୃଥିବୀରେ 8 ଲକ୍ଷ ଶିଶୁ ଜନ୍ମ ପରେ ପରେ ମୃତ୍ୟୁବରଣ କରୁଛନ୍ତି ଯଦି ମା କ୍ଷୀର ନ ଖାଉଛନ୍ତି ଏବଂ ମା କ୍ଷୀର ଖାଇଲେ ସେ 8 ଲକ୍ଷ ଶିଶୁଙ୍କର ଜୀବନ ରକ୍ଷା ହେଇପାରିବ ସେଥିପାଇଁ ମାନେ ପ୍ରକୃତରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ୟୁନିସେଫ ଏବଂ ଗ୍ଲୋବାଲ ବ୍ରେଷ୍ଟ ଫିଡିଂ କଲେକ୍ଟିଭ ଏ ତିନିଟିଯାକର ମିଳିତ ଉଦ୍ୟମରେ ସ୍ତନ୍ୟପାନ ନିମନ୍ତେ ସଚେତନତା ପାଇଁ ଅଗଷ୍ଟ 1 ରୁ 7 ତାରିଖ ଯାଏ ସ୍ତନ୍ୟପାନ ସପ୍ତାହ ପାଳନ କରାହଉଛି ମା ମାନଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କୁ ସଚେତନର ବାର୍ତ୍ତା ଦେବା ପାଇଁ ଏ ସପ୍ତାହ ପାଳନ କରାଯାଉଛି
1: ତେବେ କେବେଠାରୁ ଏହି ସପ୍ତାହ ପାଳନ ହେଇ ଆସୁଛି
0: ଏଇଟା ବହୁତ ଦିନ ପ୍ରାୟ 20 ବର୍ଷରୁ ଉର୍ଦ୍ଧ ସମୟ ହବ ଏ ସପ୍ତାହ ପାଳନ କରାହଉଛି ଆମେ ତ ଆଗରୁ ସବୁ ହେଇଛି ଯେ ମା କ୍ଷୀର କେମିତି କେତେ ଗୁଡ଼େ ସଂକ୍ରମଣ ରକ୍ଷା କରେ କେତେ ଗୁଡ଼େ ମାନେ ମା ଓ ଶିଶୁର ଅତୁଟ ବନ୍ଧନ ରକ୍ଷା କରେ କଙ୍ଗାରୁ କେୟାର ହୁଏ କିନ୍ତୁ ଏଇ ବର୍ଷ ହଉଛି କେବଳ ସଚେତନତା ବାର୍ତ୍ତା ଦବା ଆମେ ସବୁ ମା ମାନଙ୍କୁ ଏଇ ସପ୍ତାହ ପାଳନ ଉଦ୍ଦେଶ୍ୟରେ ସବୁଠି ମିଟିଂ କରି ଏବଂ ଅନ୍ୟ କେତେ ଗୁଡ଼ିଏ ମାନେ ତାଙ୍କର ସମ୍ବାଦପତ୍ର ଲେଖା ହେଇ ଆପଣଙ୍କର ଗଣମାଧ୍ୟମ ଏଠି କରିକି ଚାରିଆଡେ ସ୍ଲୋଗାନ ଦେଇ ଏବଂ ପାମ୍ପଲେଟ୍ ମାରି ଚାରିଆଡେ ଏଇସବୁ ସଚେତନତା ବାର୍ତ୍ତାମାନ ଆମେ ଦେବା ଯୋଉଥିରେ କି କେବଳ ମା ଟିକେ ସଚେତନ ହେଲେ ହବନି ସାରା ପରିବାର ସେଥିପାଇଁ ସାରା ସମାଜ ସେଥିପାଇଁ ସଚେତନ ହେବେ ଏବଂ ମାକୁ ଏଇ ବ୍ରେଷ୍ଟ ଫିଡିଂରେ ସହାୟକ କରିବେ ସାହାଯ୍ୟ କରିବେ ପୁରା ତାକୁ ଉପଯୁକ୍ତ ବାତାବରଣ ଯୋଗାଇ ଦେବେ ଯେମିତିକି ମା ଟିଏ ସବୁବେଳେ ତା ଶିଶୁକୁ ଉପଯୁକ୍ତ ପରିବେଶରେ ଉପଯୁକ୍ତ ଖାଦ୍ୟ ଖାଇ ଏବଂ ଉପଯୁକ୍ତ ଭାବରେ ନିଜେ ଫିଟ୍ ରହି ମା ଛୁଆକୁ କ୍ଷୀର ଖୋଲିପାରିବ
1: ଆଜ୍ଞା ଆପଣ ତ କହିଲେ ଯେ ଏଇ ସପ୍ତାହ ପାଳନ ଅବସରରେ ବିଭିନ୍ନ ମିଟିଂ କରି ଆପଣମାନେ ମା ମାନଙ୍କୁ ଉତ୍ସାହିତ କରୁଛନ୍ତି ବା ସଚେତନ କରୁଛନ୍ତି ଜନସମାଜକୁ ଯେ ପ୍ରକୃତରେ ସ୍ତନ୍ୟପାନ ଗୋଟେ ଶିଶୁର ଜନ୍ମଗତ ଅଧିକାର ଏବଂ ତାକୁ ଦେବା ଦ୍ୱାରା ସୁବିଧା କଣ ପାଉଛି ବା ଅସୁବିଧା କେମିତି ଦୂର ହେଉଛି ତେବେ ଆପଣ ଜଣେ ଅଭିଜ୍ଞ ଡାକ୍ତର ହିସାବରେ ଏଇ ଯୋଉ ଜାତୀୟ ସ୍ତନ୍ୟପାନ ସପ୍ତାହକୁ କେମିତି ପାଳନ କଲେ ଆଉ ଟିକେ ଭଲ ହବ ବୋଲି କହିବେ
0: 92 ମସିହା ପାଖରୁ ପାଖଟା ଇନିସିଏସନ ହେଇଛି ଏବଂ ଆରମ୍ଭ କରାହେଇଛି କାରଣ ଆମେ ଏଇ ମାଧ୍ୟମରେ ବା ଆମର ମିଟିଂ ହେଲା କିମ୍ବା ଅନ୍ୟ ଏଇ ଗଣମାଧ୍ୟମ ଇଏରେ ଆମେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ଯେ ଏଥିରେ କଣ କଣ ସୁବିଧା ଅଛି କଣ କଣ ଅସୁବିଧା ଅଛି ଯଦି ମା ଟିଏ ଏଇଟା ବୁଝିଯାଏ ସେ ନିଜେ ସେ ଆଗବର ହେଇ ଆସିବ କେମିତିକା ଶିଶୁକୁ ଖୁଆଇ ପାରିବ ଆପଣ ମାନେ ଦେଖନ୍ତୁ ଯୋଉ କୋଲୋଷ୍ଟ୍ରମ ବା କଷକ୍ଷୀର ହଉଛି ଯୋଉ ପ୍ରଥମ 3 ଦିନରେ ମାର ସ୍ତନରୁ ବାହାରୁଛି ସେଇଟା ହଉଛି ଶିଶୁର ପ୍ରଥମ ଟୀକା ହଳଦିଆ ବହଳିଆ ରଙ୍ଗର କ୍ଷୀର ବାହାରେ ତାକୁ ବହୁତ ଡାହାଣୀ କ୍ଷୀର କରି ପକେଇ ଦିଅନ୍ତି ତେଣୁ ସେତିକି ନ ପକେଇକିରି ତାକୁ ଖୁଆଇବା ଦରକାର କାରଣ ୟା ଭିତରେ ମାନେ ଭିଟାମିନ୍ ଏ ଅଛି ଭିଟାମିନ୍ ଡି ଅଛି ଆଣ୍ଟି ଇନଫ୍ଲାମେଟରୀ ଜିନିଷ ଅଛି ଏବଂ ତା ଦେହରେ ମାନେ ରିକେଟ ତାଙ୍କୁ ହବନି କେତେ ଗୁଡେ ରୋଗ ତାଙ୍କୁ ହବନି ସେଇଥିପାଇଁ ସେମାନଙ୍କୁ ଏଇଟା ଦିଆଯାଏ ଭିଟାମିନ୍ ଇ ଆଉ ଶିଶୁର ହିମୋଲାଇଟି କେନ୍ଦ୍ରା କରେନି ଆଉ ବାକି ପୁରା 9 ମାସରେ ମାନେ ଯୋଉଟା ଆମର ଏଇଟା ଭୂତାଣୁ ନାଶକ ହେଇଥାଏ କଷକ୍ଷୀର ସମସ୍ତ ଦୂଷିତକରଣ ମୁକ୍ତ ହେଇଥାଏ ଆଉ ଗୋଟିଏ ବଡ କଥା ହେଲା ଆମ କଷକ୍ଷୀରରେ ଥିବା କୋଲେଷ୍ଟ୍ରଲ ରୋଗ ପ୍ରତିରୋଧକ ଶକ୍ତିର ଭଣ୍ଡାର ହେଇଥାଏ ଏହା ଜୀବାଣୁ ନାଶକ ଓ ଭୂତାଣୁ ନାଶକ ହେଇଥାଏ ଏହା ଖାଇବା ଦ୍ୱାରା ଶିଶୁର ଝାଡା ପରିଷ୍କାର ହୁଏ ଦେହରୁ ଆପଣ ମାନେ ଦେଖିଥିବେ ଛୋଟ ଛୋଟ ଛୁଆଙ୍କୁ ଜଣ୍ଡିସ ବି ହେଇଯାଏ ଅଳ୍ପ ଦିନ ଭିତରେ ଜନ୍ମ ପରେ ପରେ ତେଣୁ ଏଇଟା ଦେହରୁ ବିଲିରୁବିନ୍ର ପରିମାଣ କମିଯାଏ ଶିଶୁର ଜଣ୍ଡିସ ମଧ୍ୟ କମିଯାଏ ସବୁଠୁ ବଡ କଥା ହଉଛି ମା ଆଉ ଶିଶୁ ଭିତରେ ଯୋଉ ଅତୁଟ ବନ୍ଧନ ସୃଷ୍ଟି ହୁଏ ସେଟା ଆମେ ତାକୁ କଙ୍ଗାରୁ କେୟାର କହିଥାଉ କଙ୍ଗାରୁ ଯେମିତି ତା ଛୁଆଟିକି ଚମରେ ତା ଥଳିଥାଏ ମାନେ ଗୋଟେ କଙ୍ଗାରୁ ହଉଛି ଗୋଟେ ପଶୁ ସେ ସେମିତି ତାର ଦେହରେ ଗୋଟେ ଥଳି ରଖିକିରି ତା ଛୁଆକୁ ସେ ଥଳି ଭିତରେ ପେରିକି କରିଥାଏ ସେମିତି ମା ଟିଏ ଯଦି ଆଗ ତାର ହାତ ବେଢେଇକିରି ତା ଦେହରେ ଲଗେଇକିରି ଶିଶୁକୁ ନିଜର ସ୍ତନ୍ୟପାନ କରାଏ ତା ଭିତରେ ଅତୁଟ ବନ୍ଧନ ସୃଷ୍ଟି ହେବା ସତ୍ତ୍ୱେ ଶରୀରର ତାପମାତ୍ରାକୁ ସନ୍ତୁଳି ରଖେ ନିଶ୍ୱାସ ପ୍ରଶ୍ୱାସ ଗତି ସ୍ଥିର ରଖେ ଏବଂ ରକ୍ତରେ ଶର୍କରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ ଶିଶୁ ମୃତ୍ୟୁହାର ହ୍ରାସ ପାଇଥାଏ ଆଉ ଗୋଟେ ବଡ କଥା ହେଲା ଯୋଉ ମା କ୍ଷୀରରେ ଯୋଉ ଭିଟାମିନ୍ ଏ ଅଛି ସେଟା ଶରୀର ବର୍ଦ୍ଧକ ଆଉ ଚର୍ମ ଆଉ ଆଖିକି ରକ୍ଷା କରିଥାଏ ଯଦି ଛୁଆଟି ଏଟା ଖାଇବ ତେବେ ସେ ଭଲ ଦେଖିପାରେ
1: ଗୋଟିଏ ନବଜାତ ଶିଶୁକୁ ମା ଟିଏ କାହିଁକି ସ୍ତନ୍ୟପାନ କରେଇବ ବୋଲି ଆପଣ କହିବେ
0: ପ୍ରକୃତରେ ଆମର ଗାଈ କ୍ଷୀର ବା ଅନ୍ୟାନ୍ୟ କ୍ଷୀରରେ ଯାହା ଅଛି ଏଇଟା ମା କ୍ଷୀରରେ

0: କଣ୍ଟ୍ରୋଲ୍ଟା ଆକାରରେ ସବୁ ଅଛି,
1: ଧରନ୍ତୁ
0: ଶ୍ଵେତ ସାର ହେଲା, ପୁଷ୍ଟି ସାର ହେଲା, ଖାଦ୍ୟ ସାର ହେଲା ବା ସ୍ନେହ ସାର ହେଲା, ଏ ସବୁତକ ଜିନିଷ ଭଲ ଅଛି। ଆପଣ ଦେଖନ୍ତୁ ଭିଟାମିନ୍ ଏ ଅଛି ଯୋଉଟା କି ଶରୀର ବର୍ଦ୍ଧକ ହୁଏ, ଚର୍ମ ଆଉ ଆଖିକି ରକ୍ଷା କରିଥାଏ। ଭିଟାମିନ୍ ଇ ଅଛି ଯୋଉଟା କି ଆଉ ବି ଯୋଉଟା କି ଶିଶୁର ହିମୋଲାଇଟିକ୍ ଏନିମିଆ କରେନି। ଏଥିରେ ଭିଟାମିନ୍ ଡି ଅଛି ଯୋଉଟା କି ଶିଶୁକୁ ରିକେଟ୍ ରୋଗରୁ ରକ୍ଷା କରେ। ଏଥିରେ ଫ୍ୟାଟି ଏସିଡ୍ ଅଛି, ସେ ମଧ୍ୟ ବ୍ରେନ୍ ଡେଭଲପମେଣ୍ଟ ଆଉ ବିକାଶରେ ସାହାଯ୍ୟ କରେ। ତାପରେ ଆଉ ଗୋଟେ କଥା ଦେଖନ୍ତୁ, ତାକୁ ଶ୍ୱାସଜନିତ ସଂକ୍ରମଣରୁ ପୁରା ରକ୍ଷା କରେ
1: ହେଲା,
0: ଆଉ ନିମୋନିଆରୁ ରକ୍ଷା କରିଥାଏ। ଆଉ କିନ୍ତୁ ଯଦି ଶିଶୁକୁ ଯଦି କ୍ଷୀର ଦେବାରେ ବିଳମ୍ବ କଲେ ଆଉ ସେଥିରେ ବହୁତ ପ୍ରକାର ତାର ଇନଫେକ୍ସନ ହେଇଥାଏ। ଆଉ ଗୋଟେ କଥା ଦେଖନ୍ତୁ, ଡବା କ୍ଷୀରରେ ଆମେ ଯଦି ଦେବା ଯେତିକି ଲୌହ ଅଂଶ ସେଇଟା ଶିଶୁ ହଜମ କରିପାରେନି, ତାର ଝାଡା ହୁଏ, ଆଉ ଝାଡା ହେଲାଠୁ ବାରମ୍ବାର ଅନ୍ତନଳୀରୁ ରକ୍ତସ୍ରାବ ହୁଏ। ଆଉ କିନ୍ତୁ ମା କ୍ଷୀର ଖାଇଲେ ତା ଟିକେ ନରମ ଝାଡା ହୁଏ, ବାରମ୍ବାର ପଛ ହଉ କିନ୍ତୁ ସେ ନରମ ଝାଡାଟା ତାକୁ ମାନେ ନାତି ରାସ କରେନି, ତାର ମାନେ ଅନ୍ତନାଳୀର ଇନଫେକ୍ସନ କରେନି। ଆଉ ଲିକ୍ୟୁମିଆରୁ ଗୋଟେ ଉଲ୍ଲେଖ କରୁଛନ୍ତି, ରକ୍ତ କର୍କଟ ବା ଲିକ୍ୟୁମିଆରୁ ମଧ୍ୟ ରକ୍ଷା କରିଥାଏ। ଆଉ ତାଙ୍କର ଆଉ ଗୋଟେ କଥା ଦେଖିବେ, ଦବା କ୍ଷୀର ଖାଇଲେ ବହୁତ ଛୁଆ ପିଲାଦିନେ ମୋଟା ହେଇଯାନ୍ତି। ମା ବହୁତ ଖୁସି ହେଇଯାଏ, ମୋ ଛୁଆ ମୋଟା ହଉଛି, ଭାରି ସୁନ୍ଦର ଦିଶୁଛି, ପୁରା କୃଷ୍ଣ ଭଳିଆ ଦିଶୁଛି, କିନ୍ତୁ ନୁହେଁ, ଏଟା ହଉଛି ଓବେସିଟି ବା ମୋଟାପଣର ଶିକାର ସେ ପିଲାଦିନ ହେଇଥାଏ, କାରଣ ଏଥିରେ ଟିକେ ସ୍ନେହ ସାର ବେଶୀ ଥାଏ। ଆଉ ଗୋଟେ କଥା ଦେଖିବେ, ମାନେ ଅନ୍ୟ ଯଦି ଦବା କ୍ଷୀର ଖୁଏଇବେ ବା ଗିନା ଚାମଚରେ ଖୁଏଇବେ, ସେଟା କାନ ବାଳକୁ ବେଳେବେଳେ ବୋହିଯାଏ, କାନରେ ପଡିଯାଏ। ଯୋଉ ମା ମାନେ କ୍ଷୀର ଖୁଆନ୍ତି ତାଙ୍କ ଛୁଆଙ୍କର କାନ ସଂକ୍ରମଣ ତିନି ଗୁଣ କମ ହୁଏ ଯୋଉ ଶିଶୁମାନେ ଦବା କ୍ଷୀର ଖାଆନ୍ତି। ଏଇ ଛୁଆମାନଙ୍କର ମାନେ ବଡ ଦିନେ ସେମାନଙ୍କର ଡାଇବେଟିସ୍ କମ ହୁଏ, ମଧୁମେହ ରୋଗ କମ ହୁଏ।
1: ତାହେଲେ କେତେ ସମୟ ଅନ୍ତରରେ ମାଟିଏ ସ୍ତନ୍ୟପାନ କରେଇବା ଆବଶ୍ୟକ ପଡେ?
0: ପ୍ରକୃତରେ ଅନେକ ଜାଗାରେ ଦେଖା ହେଇଛି ସେମାନେ ଦୁଇ ଘଣ୍ଟାରେ ଦିଅନ୍ତି, କିନ୍ତୁ ଆମେ ବର୍ତ୍ତମାନ କହୁଛୁ ମନେକର ଦୁଇ ଘଣ୍ଟା ପରେ ଛୁଆଟି କାନ୍ଦିବନି କି ତାର ଖାଇବାକୁ ଇଚ୍ଛା ହବନି, ତେଣୁ ଡିମାଣ୍ଡ ଫିଡିଂ କରିବା ସବୁବେଳେ ଭଲ,
1: କାରଣ
0: ଛୁଆଟିଏ କାନ୍ଦିଲେ ତାକୁ ଖୁଏଇଦେବା ଭଲ, କାରଣ ସେ କେତେ କେତେ ଇଏ କରୁଛି, କାରଣ ଆଉ ଗୋଟିଏ ସ୍ତନରୁ ଗୋଟିଏ ଥର ଖୁଏଇକିରି ତାର ଆକ୍ଚୁଆଲି ପ୍ରକୃତରେ ପୁରା ନିପୁଲ ନବର କରି ପୁରା ଏରିଓଲା ସହ ଭର୍ତ୍ତି କରିବା ଦରକାର, ଯୋଉଥିରେ କି ଛୁଆଟି ସକ୍ କରିପାରିବ, ଭଲକି ଖାଇପାରିବ, ଏବଂ ତାକୁ ମା ସାହାଯ୍ୟ କରିବା ଦରକାର, ଏବଂ ଗୋଟିଏ ସ୍ତନରେ ଶୋଇ ସାରିଲା ପରେ ତାକୁ ବର୍ପିଂ ଟିକେ କରିବ, ପିଠିରେ ପକେଇକି ତା ପିଠି ଥାପୁଡେଇ ଦେଲେ ପବନ ବାହାରିଯିବ, ଏବଂ ତାପରେ ସେ ଆର ସ୍ତନକୁ ପୁରା ଭଲ ଭାବରେ ପାଟିରେ ପୁରେଇ ଖାଇବା ଦରକାର। ସେଇଟା ସମସ୍ତେ ଜାଣିବା ଦରକାର, କାରଣ ବହୁତ ମା ଏବେ ବି ଯୋଉମାନେ ଆଧୁନିକ ସୁପର ଆଧୁନିକ ମା ସେମାନେ କହୁଛନ୍ତି ଯେ ଏଇଟା ବ୍ରେଷ୍ଟ ଫିଡିଂ ଯଦି କରାଯାଏ ବା ସ୍ତନ୍ୟପାନ କରାଯାଏ ତାଙ୍କର ସୌନ୍ଦର୍ଯ୍ୟ କମିଯିବ। ଏଇ ଗୋଟେ ଧାରଣା ମୁଁ ସମସ୍ତଙ୍କୁ ଦେବାକୁ ଚାହେଁ ଯେ ସୌନ୍ଦର୍ଯ୍ୟ ଏଥିରେ କମେ ନାହିଁ କେବେ ହେଲେ, ଏଥିରେ ବରଂ ସୌନ୍ଦର୍ଯ୍ୟ ବଢିଯାଏ, କାରଣ ଶିଶୁ ଯୋଉ କ୍ଷୀରଟି ଖାଏ ତା ଦେହରେ ଯୋଉ ଏକ୍ସଟ୍ରା ଫ୍ୟାଟ୍ ଜିନିଷ ଏଗୁଡା ସବୁ ମାନେ ଚାଲିଯାଏ, ତାପରେ ମା କ୍ଷୀର ସାଙ୍ଗେ ସାଙ୍ଗେ ଖୁଏଇବା ଆରମ୍ଭ କଲେ ତା ପ୍ଲାସେଣ୍ଟା ବା ଗର୍ଭଫୁଲ ପଡିଯାଏ, ଶିଶୁ କ୍ଷୀର ଖୁଏଇଲେ ମାର ଜରାଉ ଆସ୍ତେ ଆସ୍ତେ ସଙ୍କୁଚିତ ହୁଏ ଆଉ ଶୀଘ୍ର ତାର ନର୍ମାଲ ପୋଜିସନକୁ ପଳେଇଯାଏ, ତା ଯୋଉ ପାକସ୍ଥଳୀ ଯୋଉ ଫ୍ୟାଟ୍ ଥାଏ ଦେହରେ ଯୋଉ ଫ୍ୟାଟ୍ ଥାଏ ସେଇଟା ମଧ୍ୟ କମିଯାଏ, ତେଣୁ ଜରାୟୁ ସଙ୍କୁଚିତ ହେଇଯାଏ, ପ୍ରସାରିତ ପାକସ୍ଥଳୀ ଅନ୍ତନାଳୀ ଶୀଘ୍ର ସାଧାରଣ ଅବସ୍ଥାକୁ ଫେରି ଆସେ, ଏବଂ ପ୍ରସ୍ତାବ ପରେ ପରେ ଯୋଉ ଦିଟା ହରମୋନ ବାହାରେ ସେ ହରମୋନ ତାର ଏତେ ସୁନ୍ଦର କାମ କରେ ଯେ ମାଟି ପତଳା ହେଇଯାଏ, ମେଦ ରହେନି, ତାର ସବୁ ସୁସ୍ଥ ଅବସ୍ଥାରେ ଥାଏ। ଆଉ ଗୋଟେ ବଡ କଥା ସବୁ ମା ମାନେ ଜାଣିବା ଦରକାର ଯେ ଶିଶୁକୁ ସ୍ତନ୍ୟପାନ କରେଇଲେ ସ୍ତନ କର୍କଟ ରୋଗ ହୁଏନି, ବହୁତ କମ୍ ଚାନ୍ସ, ଆଉ ଡିମ୍ବକୋଷ କର୍କଟ ରୋଗରୁ ରକ୍ଷା ପାଆନ୍ତି ସେମାନେ, କାରଣ ଯଦି ସ୍ତନ୍ୟପାନ କରେଇବେ ବାରମ୍ବାର ଓଭାରୀରୁ ଡିମ୍ବ ବାହାରିବନି ଏବଂ ଓଭାରୀଟା ଷ୍ଟିମୁଲେଟ୍ ହବନି, ତେଣୁ ଡିମ୍ବକୋଷର କର୍କଟ ରୋଗ କମ୍ ହୁଏ, ଜରାୟୁ ବିଧା କର୍କଟ ରୋଗ କମିଯାଏ। ତାପରେ ପ୍ରସବ ପରେ ପରେ ଗୋଟେ ଗୋଟେ ମାଙ୍କର ମାନସିକ ଅବସାଦ ଦେଖାଯାଏ, ସେଇ ମାନସିକ ଅବସାଦ ହୁଏନି, କାରଣ ଯଦି ଛୁଆକୁ ସେମାନେ ଖୁଏଇବେ ଛୁଆ ପାଇଁ ବ୍ୟସ୍ତ ରହିବେ ତାଙ୍କର ସେ ଅବସାଦ କୋଉଠୁ ଆସିବ। ତାପରେ ଆଉ ଗୋଟେ ବଡ କଥା ହେଲା ରିମାଟଏଡ୍ ଆର୍ଥରାଇଟିସ୍ ତାଙ୍କର ହୁଏନି, ହାଡ଼ପୋରିଆ ରୋଗ ବି ହୁଏନି, ଆଉ ତେଣୁ ଯଦି ଯୋଉ ଚର୍ବି ଅଂଶ ବି ତାଙ୍କର କମିଯାଏ ସେମାନେ ପତଳା ହେଇଯାନ୍ତି, କାରଣ ଛୁଆକୁ ଫୁଅ ଫୁଅ ତାଙ୍କ ଦେହରୁ କ୍ୟାଲୋରି କମିଯାଏ,
1: ତେଣୁ
0: ସେମାନେ ଉଚ୍ଚ ରକ୍ତଚାପ ହାଇପରଟେନସନ୍ ରୋଗ ଭୋଗନ୍ତିନି, ପଛରେ ଡାଇବେଟିସ୍ ରୋଗ କମ୍ ହୁଏ ତାଙ୍କୁ, ଏବଂ ହୃଦଘାତ ହେବାର ସମ୍ଭାବନା ମଧ୍ୟ ଖୁବ୍ କମ୍ ଥାଏ। ତେଣୁ ପ୍ରକୃତରେ ସେମାନେ ଜାଣିବା କଥା ଯେ ଛୁଆକୁ ମାଟିଏ ଏକ୍ସକ୍ଲୁସିଭ ବ୍ରେଷ୍ଟ ଫିଡିଂ ଦେବା କଥା ଛଅ ମାସ ପର୍ଯ୍ୟନ୍ତ ଆଦୌ ପାଣି ଟୋପେ ନାହିଁ, କି ଚିନି ପାଣି ନାହିଁ, ମହୁ ପାଣି ନାହିଁ, ଗ୍ରାଇ ପଟ ନାହିଁ, କିଛି ସେମାନେ ଦବା କଥା ନୁହେଁ, କେବଳ ମା କ୍ଷୀର, କାରଣ ଏଥିରେ ଆମର 88% ପାଣି ଅଛି ଯୋଉଟାକି ଛୁଆକୁ ଯଥେଷ୍ଟ ପାଣି ଯୋଗେଇଥାଏ, ତେଣୁ ଆଉ ଅଲଗା ପାଣି ଦବା ଦରକାର ନାହିଁ।
1: ଅନେକ ମା ମାନେ କୁହନ୍ତି ଯେ ତାଙ୍କର କ୍ଷୀର ହଉନି, ସେଠି ଆପଣ କଣ କହିବେ?
0: ଠିକ କଥାଟି ଆପଣ ପଚାରୁଛନ୍ତି, ପ୍ରସବ ପରେ ପରେ ମାର ପ୍ରୋଲାକ୍ଟିନ ହରମୋନ ସିକ୍ରେସନ ହବା ଆରମ୍ଭ କରେ ମସ୍ତିଷ୍କରେ, ମସ୍ତିଷ୍କରେ ଯେତେବେଳେ ସିକ୍ରେସନ ହୁଏ

0: ପରପରକୁ ଚାଲିଯାଏ ଅକ୍ସିଟୋସିନଟା ଯୋଉଟାକି କ୍ଷୀରଟା ନେଇ ଆସେ। ଛୁଆ ଯେତେ ସକ୍ କରିବ ବା ଚୁଚୁମିକିରି ଖାଇବ ସେତେ ସେତେ ଷ୍ଟିମୁଲେଟ୍ ହବ ମା ର ବ୍ରେନ୍ଟା, ସେଇଠୁ ହରମୋନ୍ ର କ୍ଷରଣ ହବ ଏବଂ ଛୁଆ ଖାଇପାରିବ। ତେଣୁ ମା କୁ କେବଳ କ୍ଷୀର ହଉନି କହି ନୁହେଁ, ଘରେ ମଧ୍ୟ ସମସ୍ତେ ଆସିବେ, ସବୁ ରିଲେସନ ମାନେ ଜମିଯିବେ, ସେ ମା ଟେ ଖୁଆଇ ପାରିବନି, ତାକୁ ଟିକେ ସମୟ ଦବା ଦରକାର। ସେ ନିଜେ ନିଜେ ଖୁଆଇବ, ନିଜ ହାତରେ ଖୁଆଇବ, କିମ୍ବା ତାକୁ କିଏ ସାହାଯ୍ୟ କରିବେ, ଲୋକ ଗହଳି ରଖିବ, ସେଥିରେ ଇନଫେକ୍ସନ ଯିବ, ତେଣୁ ମା ଖୁଆଇ ପାରିବ, ତାକୁ ଟିକେ ସମୟ ଦବା ଦରକାର। ଦ୍ୱିତୀୟ ଜିନିଷ ହଉଛି ମା କୁ ସବୁବେଳେ କହିବା ଦରକାର ଯେ ସେ ସକ୍ କରେଇବ, ସକ୍ କରିବ କଣ, ଛୁଆକୁ ଯେତେବେଳେ ସେ ଧରିବ ଆଉ ଏବଂ ତାର ଛୁଆର ସ୍ପର୍ଶରେ ମାନେ ଯୋଉ ପାଟିଟା ଓଠଟା ସେ ଲଗାଏ ସେଥିରେ ମଧ୍ୟ ତାର ହରମୋନ୍ କ୍ଷରଣ ବେଳେ ବେଳେ ଝରି ଆସେ, ବେଳେ ବେଳେ ଗୋଟିଏ ସ୍ତନରୁ କ୍ଷୀର ଖୁଆଇଲେ ବି ଆର ପଟୁ ଝରି ଆସେ।
1: ଜଣେ ମା ର କ୍ଷୀର ନ ହେଉଥିଲେ ସେ କେମିତି କ୍ଷୀର ବୃଦ୍ଧି କରିପାରିବେ?
0: ସବୁଠୁ ବଡ କଥା ହେଲା ଗାଁ ଗହଳିରେ ବହୁତ ଜିନିଷ ସେମାନେ ମନା କରିଛନ୍ତି ଖାଇବାକୁ। ଏଇ ସମୟରେ ମାର ଗୋଟେ ଭଲ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଦରକାର, ଯୋଉଟାକି ଗାଲାକ୍ଟୋବୋଗସ ବା କ୍ଷୀର ତିଆରି କରେ। ଛାତୁ ହଉଛି ଗୋଟେ ବଡ ଜିନିଷ, ପ୍ରତ୍ୟେକ ପାଣି ଭଲକି ପିଇବ, କ୍ଷୀର ପିଇବ, ପାନୀୟ ଜିନିଷ ଖାଇବ, ତା ସାଙ୍ଗକୁ ଶାଗୁ ବାରମ୍ବାର ଖାଇବ, ପାଞ୍ଚ ଥର ଶାଗୁ ଖାଇବ, ଶାଗୁ ଖାଇଲେ ବହୁତ କ୍ଷୀର ହୁଏ। ତାପରେ ସିଝା ସନ୍ତୁଳା, ବାଇଗଣ, ଆଳୁ, ସଜନା ଛୁଇଁ, ଏସବୁ ପରିବା ମିଶିକି ଗୋଟେ ସନ୍ତୁଳା ହେଇଥିବ, ଏତେ ଖାଇବା ଦରକାର। ଆଉ ବଡ କଥା ହେଲା ସେ ପାଣି ପ୍ରଚୁର ପିଇବ, ପାଣି ପ୍ରଚୁର ପିଇବା। ଛୁଆକୁ ଖୁଆଇଲା ବେଳେ ସେଇଟା ଭାବିବନି ଯେ ତାର ଗୋଟେ ବଡ ଟାସ୍କ ଆସିଗଲା, ତା ଉପରକୁ ଚାପ ପଡିଗଲା, ସେ ଆରାମରେ ବସିକି ତଳେ ବସିଲେ ଗୋଟେ କାନ୍ଥକୁ ଆଉଜିକିରି ଖୁଆଇବ, କିମ୍ବା ଯଦି ଇଏରେ ବସିଲା ମାନେ ଖତ ଉପରେ ଖୁଆଇଲେ କାନ୍ଥକୁ ଆଉଜିକିରି ଆରାମରେ ଗୋଟେ କମ୍ଫର୍ଟେବୁଲ ପୋଜିସନରେ ବସିବ ଏବଂ ଶୋଇକିରି ଖୁଆଇବନି, କମ୍ଫର୍ଟେବୁଲ ପୋଜିସନରେ ବସିକିରି ବା ଆଉଜିକିରି ସେ ଛୁଆକୁ ଖୁଆଇବ। ଏବଂ ଖୁଆଇବା ଆଗରୁ ଯଦି କପେ କ୍ଷୀର କିମ୍ବା କପେ ପାଣି କିମ୍ବା ଶାଗୁ ଇତ୍ୟାଦି ପାନୀୟ କିଛି ପିଇକିରି ଖୁସି ମନ୍ଦ ଖୁଆଇବ, ତାକୁ ବର୍ପିଂ କରିବ, ଏଇଟା ହେଲେ ସାଙ୍ଗେ ସାଙ୍ଗେ କ୍ଷୀର ହବ। ଏସବୁ ସତ୍ୱେ ମଧ୍ୟ ଗୋଟେ ମା ର କ୍ଷୀର ହେଇନଥାଏ, ସେଇଟାକୁ ଆମେ ତାକୁ ଆଉ କିଛି ଆମର ଔଷଧ ଦଉ, ଅଛି କିଛି ଔଷଧ, ଯୋଉ ଔଷଧ ଖାଇଲେ କି ତାର କ୍ଷୀର ବାହାରିଥାଏ। ମା ବେଶୀ ସିକ୍ ଥିବ, ଅତି ଯଦି ଅସୁବିଧା ଥିବ, ହାର୍ଟ ଡିଜିଜ୍ ଥିବ, ତାର ଜଣ୍ଡିସ ହେଇଥିବ, ଅନ୍ୟ କିଛି ଅସୁବିଧା ଥିବ, ଯତ୍ନ ହେଇଥିବ, ସେଇ ସମୟରେ ତାକୁ ସେ ଫ୍ରିକ୍ୱେଣ୍ଟଲି ଖୁଆଇ ପାରିନି, ଆଉ ନ ଖୁଆଇ ପାରିଲେ କ୍ଷୀର କମିଯାଏ। ଆଉ ଗୋଟେ ଗୋଟେ ଶିଶୁ ମଧ୍ୟ ବହୁତ ସିକ୍ ହେଇଯାନ୍ତି, ତାଙ୍କର ଅସୁବିଧା ହେଇଥାଏ, ତାକୁ ଭେଣ୍ଟିଲେଟର ରଖାଯାଏ, ସେଇଥିରେ ମା ର କ୍ଷୀର ଆସ୍ତେ ଆସ୍ତେ କମିଯାଏ। ତ ଗୋଟିଏ କଥା ମୁଁ ଟିପ୍ସ କହିବି, କିଛି ନହେଲେ ଅସୁବିଧା ହେଲେ ନହେଲେ ବାହାର କ୍ଷୀର ଦେବେ, ନହେଲେ କେତେ ଗୁଡାକ ପଦ୍ଧତି ତାକୁ ପାଳନ କରିବାକୁ ପଡିବ। କର୍ମଜୀବୀ ମହିଳା ମାନେ ତାର କ୍ଷୀର ରଖିକି ଯାଉଛନ୍ତି ଫ୍ରିଜରେ, କେମିତି ତାର କ୍ଷୀର କାଢି ଆଣିକି ଗୋଟେ ଷ୍ଟେରିଲାଇଜ୍ ବଟଲରେ ବା ଷ୍ଟେରିଲାଇଜ୍ ଗିନାରେ କାଢିକିରି ତାକୁ ଶିଶୁକୁ ଖୁଆଇ ପାରିବେ।
1: କର୍ମଜୀବୀ ମହିଳା ମାନେ କେମିତି କଣ ଶିଶୁକୁ ସ୍ତନ୍ୟପାନ କରିବେ?
0: ବହୁତ କର୍ମଜୀବୀ ମହିଳା ତାଙ୍କ କାମର ବାହାନା କରି ହେଇ ଆମେ କାମକୁ ଯିବୁ କହିକି ଛୁଆକୁ ଖୁଆଇ ନଥାନ୍ତି, ଛୁଆକୁ ଡବା କ୍ଷୀର ଖୁଆଇବା ଅଭ୍ୟାସ କରିଛନ୍ତି। କିନ୍ତୁ ଆଜିକାଲି ତ ସରକାର ଏତେ ଛୁଟି ଦଉଛନ୍ତି, ତ 6 ମାସ ପର୍ଯ୍ୟନ୍ତ ଛୁଟି ମିଳୁଛି, ତେଣୁ ସେଥିରେ ସେମାନେ ଖୁଆଇ ପାରିବେ। ଯଦି ବା କୌଣସି ମାଆକୁ କମ୍ପଲସରି ତାକୁ କାମ କରିବାକୁ ପଡୁଛି, ତେବେ ସେମାନେ ସକାଳୁ କ୍ଷୀର ଖୁଆଇ ଦେବେ ଏବଂ ତାଙ୍କ କ୍ଷୀର ନିଜେ ନିଜେ ଏକ୍ସପ୍ରେସନ କରିକିରି ତାକୁ ଗୋଟେ ଗୋଟେ ଡବାରେ କାଢିଦେବେ। ମନେ କରନ୍ତୁ 9ଟା ବେଳେ କାଢିଲେ କି 8ଟା ବେଳେ ତାକୁ ଟାଇମ ଦେଇଦେବେ, ଆଉ ତାକୁ ନର୍ମାଲ ଟେମ୍ପରେଚରରେ ରଖିବେ, କିମ୍ବା ଯଦି ଫ୍ରିଜ ଭିତରେ ରହୁଛନ୍ତି ଗୋଟେ ଷ୍ଟେରିଲାଇଜ୍ ବଟଲରେ ରଖିବେ, ଡବାରେ ରଖିବେ, ଏବଂ ଯେତେବେଳେ ଖୁଆଇବା କଥା ଗୋଟିଏ ଡବା ଆଣି ଅନ୍ୟମାନେ କିଏ ତାକୁ ମାନେ ରୁମ୍ ଟେମ୍ପରେଚରକୁ ଆଣିବେ, ତାକୁ ଗରମ କରିବେନି, ଗରମ କଲେ ଏଇଟା ଛେନା ହେଇଯିବ, ତାକୁ ରୁମ୍ ଟେମ୍ପରେଚରକୁ ଆଣିକି ଥୋଇବେ, ଉଷୁମ ହେଇଗଲେ ତାପରେ ସେମାନେ ରୁମ୍ ଟେମ୍ପରେଚର ଛୁଆକୁ ଅନ୍ୟ କିଏ ଖୁଆଇ ପାରିବ। ଏମିତି ସନ୍ଧ୍ୟାବେଳ ପର୍ଯ୍ୟନ୍ତ ସେମାନେ ଗଲା ପର୍ଯ୍ୟନ୍ତ ଅଫିସକୁ ଛୁଆକୁ ଖୁଆଇକି ଯାଇଥିବେ, ଏବଂ ଯଦି ତାଙ୍କର ଲଞ୍ଚବ୍ରେକ୍ ସମୟରେ ସେମାନେ ଆସିପାରନ୍ତି ତାକୁ ଖୁଆଇ ପାରିବେ, ନହେଲେ ସନ୍ଧ୍ୟାବେଳ ପର୍ଯ୍ୟନ୍ତ ଏମିତି ଏକ୍ସପ୍ରେସ୍ ବ୍ରେଷ୍ଟ ମିଲ୍କ ରଖିକିରି ତାକୁ ଖୁଆଇ ପାରିବେ, ଏବଂ ତାପରେ ସେମାନେ ଅଫିସରୁ ଆସିକିରି ନିଜେ ଖୁଆଇବେ। ଆଜିକାଲି ମଧ୍ୟ ମିଲ୍କ ବ୍ୟାଙ୍କ ହେଲାଣି, ଯୋଉଠି ମା କ୍ଷୀର ପାଇପାରୁନାହାନ୍ତି ସେମାନେ ମିଲ୍କ ବ୍ୟାଙ୍କକୁ ଆସୁଛନ୍ତି। ଶୁଣି ଆଶ୍ଚର୍ଯ୍ୟ ପାଇଁ ଜଣେ ଜଣେ ଏତେ ଡେଡିକେଟେଡ୍ ୱାର୍କର ଅଛନ୍ତି, ସେମାନେ ମୋଟେ ମା ନ ହେଇ ମଧ୍ୟ ସେମାନେ ହରମୋନ୍ ଇଞ୍ଜେକ୍ସନ ବା ବଟିକା ନେଇକିରି ଯଦି ମିଲ୍କ ଦଉଛନ୍ତି, ଏଠି ମିଲ୍କ ବ୍ୟାଙ୍କ ତିଆରି ହଉଛି ଏବଂ ଛୁଆକୁ ସେମାନେ ଖୁଅଉଛନ୍ତି। ତେଣୁ କର୍ମଜୀବୀ ମହିଳାଟିଏ କେବଳ ତା କାମର ଦୁହାଇ ଯାଇ ଏଠୁ ଓହରି ଯାଇପାରିବନି, ସେ ନିଜେ ଇଚ୍ଛା କଲେ ତା ଦୃଢ ଇଚ୍ଛା ଶକ୍ତି ବଳରେ ସେ ନିଜ ନିଜେ ନିଶ୍ଚୟ ଖୁଆଇ ପାରିବ। ତେବେ ଗୋଟିଏ କଥା ହଉଛି ସାଙ୍ଗେ ସାଙ୍ଗେ ନ ଖୁଆଇ ଆଗ ଟିକେ ନିପୁଲ ଆଉ ସ୍ତନକୁ ପୋଛି ଦବା ଦରକାର, ଚୁଳା କପଡ଼ାରେ ପୋଛି ଦେଇକିରି ତାପରେ କମ୍ଫର୍ଟେବୁଲ ପୋଜିସନ ରହିକି ତାକୁ ଛୁଆକୁ କ୍ଷୀର ଖୁଆଇ ପାରିବ।
1: ଆଜ୍ଞା, ଆପଣ ତ ପେସାରେ ଜଣେ ଡାକ୍ତର ଆମେ ଜାଣିଛୁ, ତା ସହିତ ଆପଣ ଜଣେ କବି ମଧ୍ୟ ସୁସାହିତ୍ୟିକା। ଏଇ ଟିକେ ସମୟ ପୂର୍ବରୁ ଆଲୋଚନା ଭିତରେ କହୁଥିଲେ ଶିଶୁ ଆଉ ମା ର ଗୋଟେ ମଧୁର ସମ୍ପର୍କ ସୃଷ୍ଟି ହୁଏ ଏଇ ସ୍ତନ୍ୟପାନ ଦ୍ଵାରା, ତେବେ ୟାକୁ ନେଇ କିଛି କବିତା ଆମର ଶ୍ରୋତା ମାନଙ୍କୁ ଶୁଣେଇବେ?
0: ନିଶ୍ଚୟ, ଈଶ୍ୱର ମା ସ୍ତନରେ ଖଞ୍ଜି ଦେଇଛନ୍ତି ଅମୃତର ଧାର, ତା ପାଇଁ ଛୋଟ ଗୋଟିଏ କବିତା ମୁଁ କହୁଛି, ଯେଉଁଟାକି ସମସ୍ତେ ଏଇଟା ଶୁଣିବେ, ମନେ ରଖିବେ, ଭାବି ମା ମାନେ ଏବଂ ନିଶ୍ଚୟ ନିଜ

0: शिशु को स्तन्यपान भाई अमृत पान करेबे माँ क्षीर माँ क्षीर सब ममतार गंता घर से सब स्नेहर छर माँ क्षीर माँ क्षीर शिशु जीवन स्पंदन सेजे प्रति टोपारु शुभु थाए तार संजीवनीर स्वर माँ क्षीर माँ क्षीर माँ क्षीर माँ क्षीर प्रभु आशीष झरी जाए जही हुई अमृत छर माँ क्षीर माँ क्षीर
1: मा खूब सुंदर लेखा छोट कविता भितर आपण मार ममता शिशुर आवेग सबू ता भितर रखिछंती खूब भल लागिला। तेबे आमे जो जातीय स्तन्यपान सप्ताह पालन करुछंती से बाबदरे आपणंकर आमर श्रोता मानंक पई कोन परामर्श रहिबो? कुछ कथा
0: हला एटा तीनोटि जिनिसर समाहार रहैछ जोटा मु कहिले विश्व स्वास्थ्य संस्था एवं माने ब्रेस्ट फीडिंग ग्लोबल नेटवर्क जो हेजे सेही स्तर सारा पृथ्वी आर सचेतनता बार्ता दिया एथिरे कोन गाँ पिला आजिकाल आपण आश्चर्य देवे केते जन सिना दौनाहांति किन्तु आजिकाल बहुत कर्मजीवी महिला बहुत गाँ गहल महिला प्राच्य पाश्चात्य अनेक महिला अध्यापिका हुवन्तु बा आईनजीवी हुवन्तु डाक्तर हुवन्तु एवं अन्य स्तर समाजसेवी हुवन्तु अनेक माँ ମାନେ ଡେଲିଭରି ହେଇଛି ଏବଂ ସେମାନେ ଆଗକର ହୋଇ ଚାଲି ଆସୁଛନ୍ତି ନିଜ ଶିଶୁକୁ ଛଅ ମାସ ପର୍ଯ୍ୟନ୍ତ ନିଜର ଅମୃତ କ୍ଷୀର ପାନ କରାଉଛନ୍ତି ଯୋଉଥିରେ ସେମାନେ ଗୋଟେ ସୁସ୍ଥ ଶିଶୁକୁ ଗୋଟେ ସେମାନେ ପୃଥିବୀକୁ ସମାଜକୁ ଦେବେ କାରଣ ଛଅ ମାସ ଯଦି ଯୋଉ ଶିଶୁଟି ମା କ୍ଷୀର ହେଇଥାଏ ସେ ନିଜକୁ ବଳିଷ୍ଠ ମନେ କରେ ନିଜକୁ ସେ ସୁରକ୍ଷିତ ମନେ କରେ ମା କ୍ଷୀର ଖାଇଲେ ସ୍ମାର୍ଟ ହୁଅନ୍ତି ଆଇକ୍ୟୁ ସେମାନଙ୍କର ବଢିଯାଏ ଦୃଷ୍ଟିଶକ୍ତି ବଢେ ଦେହର ମାନେ ଷ୍ଟାମିନା ବଢେ ତେଣୁ ନିଶ୍ଚିତ ଭାବରେ ଗୋଟେ ମା ଗୋଟେ ସୁସ୍ଥ ନାଗରିକ ଦେବା ପାଇଁ ନିଜେ ନିଜେ ଆଗେଇ ଆସିବା ଦରକାର ଏବଂ ନିଜ ଶିଶୁକୁ ସ୍ତନ୍ୟପାନ କରିବା ଖୁବ ଜରୁରୀ।
1: ସ୍ତନ୍ୟପାନ କେତେ ଜରୁରୀ ଗୋଟିଏ ଛୁଆ ପାଇଁ ସେ ବିଷୟରେ ଆପଣ ଖୁବ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କଲେ ଆଉ ମା ଜଣେ କାହିଁକି ସ୍ତନ୍ୟପାନ କରେଇବ ସେ କଥା ବି ଆପଣ ପ୍ରତ୍ୟେକ ମା ମାନଙ୍କୁ ଯେଉଁଭଳି ଭାବରେ ନିର୍ଦ୍ଦେଶ କରି କବିତାଟିଏ ପଢ଼ିଲେ ଆଉ ଆଲୋଚନାରେ ଜଣେଇଲେ ଆଶା କରିବୁ ଏଇ ଆଲୋଚନାରୁ ଆମର ଶ୍ରୋତାମାନେ ନିଶ୍ଚିତ ଭାବରେ ସୁଫଳ ପାଇଥିବେ। ଏଇ ଆଲୋଚନା ପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଜାତୀୟ ସ୍ତନ୍ୟପାନ ଦିବସ ଅବସରରେ ଆଜି ନାରୀ ମହଲରେ ଶୁଣିଲେ ଆଲୋଚନା ମା କ୍ଷୀର ଅମୃତର ଉତ୍ସ। ଏ ବିଷୟରେ ଆଲୋଚନା କରୁଥିଲେ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ। ଆଲୋଚନାଟି ତ ଶୁଣିଲେ, ତେବେ ଏବେ ଆସନ୍ତୁ ଶୁଣିବା ଗୀତଟିଏ। ଗାଇଛନ୍ତି ତୃପ୍ତି ଦାସ।

ଦିନକୁ ଦିନ ଜନସଂଖ୍ୟା ଯେମିତି ବଢ଼ିବାରେ ଲାଗିଛି, ତା ସହିତ ତାଳ ଦେଇ ସହର, ବଜାର, କଳକାରଖାନା, ଯାନବାହନ ମଧ୍ୟ ବଢ଼ି ଚାଲିଛି। ଆଉ ଏସବୁ ପାଇଁ ପ୍ରତ୍ୟକ୍ଷ ଭାବେ ହେଉ ଅବା ପରୋକ୍ଷ ଭାବେ ଆମ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଯଦି ଏମିତି କ୍ରମାଗତ ଅବସ୍ଥା ଲାଗି ରହିବ, ତେବେ ଆମର ବଞ୍ଚିବା କଷ୍ଟକର ହୋଇପଡ଼ିବ। ତେବେ ଏଥିରୁ ରକ୍ଷା ପାଇବାର ଉପାୟ କ'ଣ? ନାହିଁ, ଉପାୟ ଅଛି। ଦେଖିବାକୁ ଗଲେ ପରିବେଶର ସୁରକ୍ଷା, ସ୍ୱଚ୍ଛତା ଆମ ଉପରେ ହିଁ ନିର୍ଭର କରୁଛି। ଆଉ ଏଥିପାଇଁ ଆମେ ସଠିକ୍ ଭାବରେ ବର୍ଜ୍ୟବସ୍ତୁର ପରିଚାଳନା କରିବା, ପ୍ଲାଷ୍ଟିକ୍ର ବ୍ୟବହାର କରିବା ନାହିଁ, ଖୋଲାରେ ମଳତ୍ୟାଗ କରିବା ନାହିଁ, ଅଳିଆ ଆବର୍ଜନାକୁ ଏଣେତେଣେ ଫୋପାଡ଼ିବା ନାହିଁ, ନାଳ ନର୍ଦ୍ଦମାରେ ଅଳିଆ ପକାଇ ସେଗୁଡ଼ିକର ବାଟ ବନ୍ଦ କରିବା ନାହିଁ। ଯଦି ଆମେ ଏସବୁ ନିୟମିତ ଭାବରେ କରିବା, ତେବେ ସମୟକ୍ରମେ ଆମ ପରିବେଶ ନିଶ୍ଚିତ ଭାବରେ ସ୍ୱଚ୍ଛ ହୋଇପାରିବ, ଏଥିରେ ସନ୍ଦେହ ନାହିଁ।

ତେବେ ପୁଣି ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଚିଠି ଦେବାକୁ ଠିକଣାଟି ହେଉଛି ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 7530001। ତାହେଲେ ପୁଣି ଆଜି ଏଇଠୁ ବିଦାୟ ନେଇ ରହୁଛି ମୁଁ ହରପ୍ରିୟା ଦାସ। ନମସ୍କାର।

0: ରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛି ବୋଲି ଏହି ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ୍ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନକୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ୍ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେବା ସହ ଜୋର୍ଡାନ୍ରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣାର ଜବାବ ଦେବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଆମେରିକା ଇରାନ୍ର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଚଳିତ ବର୍ଷ ଫେବୃୟାରୀ 28ରୁ ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ ରଖିଛି। ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ରୁଷ୍ର ଆକ୍ରମଣ ଯୋଗୁଁ 9 ଜଣ ପ୍ରାଣ ହରାଇବା ସହ 22 ଜଣ ଆହତ ହୋଇଛନ୍ତି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ରୁଷ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆକ୍ରମଣରେ କିଭ୍ର ସୋଲେମିଆନ୍ସ୍କି ଜିଲ୍ଲାର ଏକ 5 ମହଲା ବିଶିଷ୍ଟ ଆବାସିକ କୋଠାରେ ନିଆଁ ଲାଗିଯାଇଥିଲା। ଏଥିସହ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ସାଧାରଣ ଭିଭିଭୂମି ଉପରେ ଆକ୍ରମଣ ହୋଇଥିବା ୟୁକ୍ରେନ୍ର ରାଜ୍ୟ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭୋଲଦମିର୍ ଜେଲେନ୍ସ୍କି କହିଛନ୍ତି ସେ ଇତିମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନା ସକାରାତ୍ମକ ରହିଥିବା ସେ ବର୍ଷ୍ଣନା କରିଛନ୍ତି। ଗତ 2 ଦିନ ପୂର୍ବରୁ ୟୁକ୍ରେନ୍ରେ ରୁଷ୍ର ଆକ୍ରମଣ ଯୋଗୁଁ 10 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଆହତ ହୋଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଭାରତ ଏବଂ ରୁଆଣ୍ଡା ଦ୍ୱିପାକ୍ଷିକ ବାଣିଜ୍ୟ ତଥା ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ସହମତି ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ରୁଆଣ୍ଡା ମିଳିତ ବାଣିଜ୍ୟିକ କମିଟିର ପ୍ରଥମ ଅଧିବେଶନରେ ଉଭୟ ଦେଶ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ବୈଠକ ଅବସରରେ ଭାରତ ବିଭିନ୍ନ କ୍ଷେତ୍ରରେ ରପ୍ତାନୀକୁ ବ୍ୟାପକ କରିବା ନେଇ ଆଲୋକପାତ କରିଛି। ସେଗୁଡ଼ିକ ମଧ୍ୟରେ ଭାରି ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ ଓ ଚିକିତ୍ସା ଉପକରଣ, ପେଟ୍ରୋଲିୟମ୍ ଉତ୍ପାଦ, ବୟନ, ସାମୁଦ୍ରିକ ଉତ୍ପାଦ, ପ୍ଲାଷ୍ଟିକ୍, କ୍ରୀଡ଼ା ସାମଗ୍ରୀ ଓ ଖେଳନା, ରତ୍ନ ଏବଂ ଅଳଙ୍କାର ଏବଂ ବୈଜ୍ଞାନିକ ଉପକରଣ ଆଦି ଅନ୍ତର୍ଭୁକ୍ତ। ଗତ 2 ଦିନ ଧରି ନୂଆଦିଲ୍ଲୀଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ ଗତ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟି 2,11,205 କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହାର 15.4% ଅଧିକ। ଗତବର୍ଷ ଏହି ମାସରେ ଜିଏସ୍ଟି ସଂଗ୍ରହ 1,83,065 କୋଟି ଟଙ୍କା ହୋଇଥିଲା। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ମୋଟ୍ ଘରୋଇ ଜିଏସ୍ଟି ସଂଗ୍ରହ 1,44,695 କୋଟି ଟଙ୍କା ହୋଇଛି। ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ତନ୍ଭି ଶର୍ମା ଏକକ ମହିଳା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ତନ୍ଭି ତାଙ୍କ ଚାଇନିଜ୍ ତାଇପେଇ ପ୍ରତିପକ୍ଷ ୱାଙ୍ଗ୍ ୟୁ ସୁନ୍ଙ୍କୁ 21-17 ଏବଂ 21-11 ସେଟ୍ରେ ପରାସ୍ତ କରିଛନ୍ତି। ଫାଇନାଲ୍ରେ ତନ୍ଭି ଭିଏତନାମର ଥୁ ଲିନ୍ ଏନ୍ଗୁଏନ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ଉନ୍ନତି ହୁଦା ସେମିଫାଇନାଲ୍ ପର୍ଯ୍ୟାୟରେ ଭିଏତନାମର ଥୁ ଲିନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ଗୁଜରାଟ କେରଳ ମାହେରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, କୋଙ୍କଣ, ଗୋଆ ଏବଂ ଉତ୍ତରାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ଆକଳନ କରିଛି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ହ୍ରାସ ପାଇଲା 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଏବଂ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଏକକ ମହିଳା ବର୍ଗ ଫାଇନାଲ୍ରେ ପହଞ୍ଚିଲେ ତନ୍ଭି ଶର୍ମା। ସମ୍ବାଦ ଶେଷ ହେଲା।
1: This is Akashvani and I'm Saira Mujtaba with the Midday News. The Headlines. Prime Minister Narendra Modi inaugurates Greenfield Aluri Sitarama Raju International Airport at Bhogapuram in Vijayanagaram district of Andhra Pradesh.

0: ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026କୁ ରାଷ୍ଟ୍ରପତିଙ୍କ ଅନୁମୋଦନ। ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 8 ଲକ୍ଷ ଲୋକ ପ୍ରଭାବିତ, 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଦେଲେ ନିର୍ଦ୍ଦେଶ। ରାଜ୍ୟରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯାଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଏବଂ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ହସ୍ତତନ୍ତକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପଶ୍ଚିମ ଓଡ଼ିଶାବାସୀ ଆଜି ପାଳନ କରୁଛନ୍ତି ସମ୍ବଲପୁରୀ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଗତ ଗୁରୁବାର ଦିନ ଏହି ବିଧେୟକ ସଂସଦର ମଞ୍ଜୁରୀ ଲାଭ କରିଥିଲା। ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା କ୍ଷେତ୍ରରେ କଠୋର ଦଣ୍ଡବିଧାନ କରିବା ଏବଂ ସମ୍ପୃକ୍ତ ମାମଲାଗୁଡ଼ିକର ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରିବା ଭଳି ବ୍ୟବସ୍ଥା ଏହି ବିଧେୟକରେ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଆକଳନ କରିଛନ୍ତି। ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବନ୍ୟାରେ 8 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ 2,69,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। 17 ଓଡ୍ରାଫ୍, 7 ଏନ୍ଡିଆର୍ଏଫ୍, 129 ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି SDRFରୁ 26 କୋଟି ଟଙ୍କା ମଞ୍ଜୁର କରାଯାଇଛି। ନଦୀରେ ପାଣି ହ୍ରାସ ପାଇବା ଆରମ୍ଭ ହୋଇଛି। ପାଣି ଛାଡ଼ିବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ତୁରନ୍ତ ସହାୟତା ପ୍ୟାକେଜ୍ ସେମାନଙ୍କ ପାଖକୁ ପହଞ୍ଚାଯିବ। କୃଷି ଘର ଭଙ୍ଗା ସହାୟତା ଉପରେ ପୁରା ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଗୁରୁତ୍ୱ ମଧ୍ୟ ଦେବେ, ଏବଂ ଯେଉଁ ବନ୍ୟା ପରିସ୍ଥିତି କାରଣରୁ ଯେଉଁଠି ଘାଇ ସୃଷ୍ଟି ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ରୋଡ଼ ମଧ୍ୟ କେଉଁଠି ଦବି ଯାଇଛି କିମ୍ବା ଭାଙ୍ଗି ଯାଇଛି, ସେ ରୋଡ଼ ଗୁଡ଼ିକର ତୁରନ୍ତ ରିପେୟାରିଂ ବା ମରାମତି କରାଯିବ। ସେଥିପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ କାମ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।
1: ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ 12 ବ୍ଲକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ସମସ୍ତ ନିୟୋଜିତ ଟିମ୍ ମଧ୍ୟରେ ନିରନ୍ତର ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଛି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଶ୍ରୀ ମାଝି ଅନୁରୋଧ କରିଛନ୍ତି। ବନ୍ୟାଜଳ ଛାଡ଼ିବାର 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ସମସ୍ତ ଜିଲ୍ଲାରେ ଚାଉଳ ମହଜୁଦ ରହିଛି।

ଚାଉଳ ବଣ୍ଟନରେ କୌଣସି ସମସ୍ୟା ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟିଘର ନଷ୍ଟ ହୋଇଛି। ପଞ୍ଚାୟତିରାଜ ବିଭାଗର ଅଧିକାରୀଙ୍କୁ ତୃଣମୂଳ ସ୍ତରକୁ ଯାଇ ଘଟଣାର ଅନୁଧ୍ୟାନ କରିବାକୁ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତିନିଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି। ବନ୍ୟାରେ 9 ଜିଲ୍ଲାର 488,000 ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। 245 ସ୍ଥାନରେ 58 ଭେଟେନାରୀ ଟିମ୍ ନିୟୋଜିତ ଅଛନ୍ତି। 15,000 ପଶୁଙ୍କୁ ଚିକିତ୍ସା ସହ 263 ମେଟ୍ରିକ୍ ଟନ୍ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ବର୍ତ୍ତମାନ ମୁଣ୍ଡଳି ବ୍ୟାରେଜ୍ରେ 7,18,000 ଜଳ ନିଷ୍କାସିତ ହେଉଛି ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 373,184 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 22 ଗେଟ୍ ଦେଇ 385,893 ଘନଫୁଟ ଜଳ ନିଷ୍କାସିତ ହେଉଛି। ଚଳିତ ବନ୍ୟାରେ ରାଜ୍ୟର 15 ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ କେତେକ ଅଞ୍ଚଳରେ ବନ୍ୟାଜଳ ଯୋଗୁଁ ଚାଷଜମି ଜଳମଗ୍ନ ହେବା ସହ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭଦ୍ରକ ଜିଲ୍ଲାରେ ଶାଳନ୍ଦୀ ଓ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜିଲ୍ଲାର 6 ବ୍ଲକ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଆସନ୍ତା 3 ପର୍ଯ୍ୟନ୍ତ ବନ୍ୟାଞ୍ଚଳରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ଜଳ ବିବାଦର ସମାଧାନ ଆସନ୍ତା 3 ମଧ୍ୟରେ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ସହ ବୈଠକ ପରେ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରି ଆଜି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଓଡ଼ିଶାର ସ୍ୱାର୍ଥ ଅଧିକାର ଓ ଚାଷୀମାନଙ୍କର ହିତକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। କୌଣସି ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯିବ ନାହିଁ ବୋଲି ଜଳଶକ୍ତି ମନ୍ତ୍ରୀ ଶ୍ରୀ ପାଟିଲ୍ କହିଛନ୍ତି। ବୈଷୟିକ ଦଳ ଆସନ୍ତା 3 ମଧ୍ୟରେ ବିବାଦ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ଜଳ ବିବାଦର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ 7 ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହିତ ଏ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସଠିକ୍ ଶାରୀରିକ ବୃଦ୍ଧି ସହ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଜନ୍ମ ହେବାର 1 ମଧ୍ୟରେ ଶିଶୁକୁ ମା' କ୍ଷୀର ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନ୍ମରୁ 6 ପର୍ଯ୍ୟନ୍ତ ଜଣେ ଶିଶୁକୁ କେବଳ ମା' କ୍ଷୀର ଏବଂ 6 ରୁ 2 ପର୍ଯ୍ୟନ୍ତ ମା' କ୍ଷୀର ସହ ପରିପୂରକ ଖାଦ୍ୟ ଦିଆଗଲେ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ କହିଛନ୍ତି ଶିଶୁର ସୁସ୍ଥ ଜୀବନର ଶୁଭାରମ୍ଭ ମା'ର ସ୍ନେହ ଓ ସ୍ତନ୍ୟପାନରୁ ହୋଇଥାଏ। ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେଇ ସୁସ୍ଥ ସଶକ୍ତ ଭବିଷ୍ୟତ ଗଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। କୋଶଳୀ ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ କବି ଶ୍ରୀ ବହିଦାରଙ୍କ ଅବଦାନ ଅବିସ୍କରଣୀୟ। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ଏବଂ ଅଲଗା ଅଲଗା ସ୍ଥାନଗୁଡ଼ିକରେ ସମ୍ବଲପୁରୀ ଦିନ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁର ଦିନ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି ସମ୍ବଲପୁରୀ ଭାଷା ସଂସ୍କୃତି ଲୋକକଳା ଲୋକଗୀତ ନୃତ୍ୟ ହସ୍ତତନ୍ତ ବୁଣାକାର୍ଯ୍ୟ ଓ ପରମ୍ପରା ରାଜ୍ୟର ଗୌରବ ଏବଂ ପରିଚୟ। ପିଢ଼ି ପରେ ପିଢ଼ି ଏହି ସମୃଦ୍ଧ ଐତିହ୍ୟ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖି ସମଗ୍ର ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛାରେ କହିଛନ୍ତି ଓଡ଼ିଶାରେ ସମ୍ବଲପୁରୀ ଭାଷା ସଂସ୍କୃତି ସଭ୍ୟତା ଆହାର ପରିଧାନ ଏବଂ ବାନ୍ଧକଳାର ଏକ ଅନନ୍ୟ ଓ ସ୍ୱତନ୍ତ୍ର ପରିଚୟ ରହିଛି। ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଏକ ନୂତନ ଉଚ୍ଚତା ଏବଂ ସ୍ତରକୁ ନେବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ନିଜର ଭାଷା ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ସମବାୟ ସଂସ୍ଥାକୁ ସୁଦୃଢ଼ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଙ୍କଜ କୁମାର ବଂଶଲ କଟକ ଏବଂ

କନ୍ଧମାଳ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସଗୁଡ଼ିକୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଋଣ ପ୍ରଦାନ ଯୋଜନା, ବ୍ୟବସାୟିକ ବିବିଧିକରଣ ଏବଂ ଆଗାମୀ ଦିନରେ ସମବାୟ ସଂସ୍ଥାଗୁଡ଼ିକୁ ମଜବୁତ କରିବା ପାଇଁ ଭବିଷ୍ୟତ ରଣନୀତି ଉପରେ ବ୍ୟାପକ ଆଲୋଚନା ହୋଇଛି। ଶ୍ରୀ ବଂଶଲ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ପ୍ୟାକ୍ସ ଗସ୍ତ କରି ସମିତି ଦ୍ୱାରା ପରିଚାଳିତ ବହୁମୁଖୀ ବ୍ୟବସାୟିକ କାର୍ଯ୍ୟ, ଖାଉଟି ଷ୍ଟୋର, ଗ୍ୟାସ୍ ଏଜେନ୍ସି, ସାର ଓ ବିହନ ଯୋଗାଣ ଏବଂ ଧାନ ସଂଗ୍ରହ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ଚାକୁଣ୍ଡାପାଳ ଗ୍ରାମରେ ବିକଶିତ ଭାରତ ଜି ରାମଜୀ ଆଇନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଅଖିଳ କୁମାର ନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଭିବିଜି ରାମଜୀ ଆଇନର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ଏନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ ଗତ ମେ ମାସ 1 ତାରିଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ 3 ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ଗଜପତି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଦେବା ଉଦ୍ଦେଶ୍ୟରେ ପୁଲିସ୍ ବିଭାଗ ଓ ସରକାରୀ ଓକିଲଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026କୁ ରାଷ୍ଟ୍ରପତିଙ୍କ ଅନୁମୋଦନ। ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 8 ଲକ୍ଷ ଲୋକ ପ୍ରଭାବିତ। 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଦେଲେ ନିର୍ଦ୍ଦେଶ। ରାଜ୍ୟରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯାଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଏବଂ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ହସ୍ତତନ୍ତକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆଜି ପଶ୍ଚିମ ଓଡ଼ିଶାବାସୀ ପାଳନ କରୁଛନ୍ତି ସମ୍ବଲପୁରୀ ଦିନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଭିକାରୀ ଚନ୍ଦ୍ର ବଳ କଣ୍ଠରେ ତାଙ୍କର ଅଲେଖ ଭୀଷଣ କରିଛନ୍ତି।

ଶ୍ରୋତାବନ୍ଧୁ ଶୁଣିଲେ ଶାନ୍ତିଲତା ବାରିଙ୍କ କଣ୍ଠରୁ। ଗୀତ ରଚନା କରିଥିଲେ ରାଧାନା ଦାସ। ଆକାଶବାଣୀ ବାରିପଦା ଏଠି ରଖୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ, ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ସୁପ୍ରିୟା, କଣ୍ଠରେ ତାଙ୍କର ନରେନ୍ଦ୍ର ବେହେରାଙ୍କ ରଚନା।

ସତାବନ୍ତ ଶୁଣନ୍ତୁ ଏକ ଜରୁରୀ ସୂଚନା ମ୍ୟାଲେରିଆ ନହେବାର ଉପାୟ ସମ୍ପର୍କରେ। ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଣନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାରେ ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଲେ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ ବାଛିବାକୁ ଚାହୁଁଥିଲେ ଆମକୁ ଟେଲିଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 06792254105। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ନମ୍ବରଟି ଆଉଥରେ କହି ରଖୁଛୁ 06792254105। ସୂଚନାଟି ଏତିକି।

0: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଆଜିର ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାକୁ ଅଗ୍ରିମ ଅର୍ଥରାଶି ବାବଦରେ 4,819 କୋଟି ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସହାୟତା ପଥ ପ୍ରଶସ୍ତ କରିବ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟର ବନ୍ୟା ବିପନ୍ନଙ୍କୁ ଆସନ୍ତା 3 ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବେ ସରକାର। ଏବଂ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ମଜବୁତ, ପୁଞ୍ଜି ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର 28 ରାଜ୍ୟକୁ ଟ୍ୟାକ୍ସ ବାବଦରେ ଅଗ୍ରିମ 1,09,019 କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାକୁ 4,819 କୋଟି ଟଙ୍କା ମିଳିଛି। ଏଥିସହିତ ଆସନ୍ତା 10 ତାରିଖରେ ରାଜ୍ୟଗୁଡ଼ିକୁ ସେମାନଙ୍କ ସ୍ୱାଭାବିକ ଆବଶ୍ଚନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ମିଳିଥିବା ଅତିରିକ୍ତ ଅର୍ଥରାଶିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ଏହି ଅର୍ଥରାଶି ଓଡ଼ିଶାର ଜନସାଧାରଣଙ୍କ ବିକାଶ ଏବଂ ସମୃଦ୍ଧିରେ ବିଶେଷ ସହାୟକ ହେବ। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହା ପଥ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଜାରି ରହିଛି। ବୈଠକରେ 9 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବା ନେଇ ସୂଚନା ମିଳିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବନ୍ୟାଭଳି ସଙ୍କଟମୟ ପରିସ୍ଥିତିରେ ରାଜ୍ୟବାସୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆକାଶମାର୍ଗରୁ ଆଜି ବନ୍ୟା ପ୍ରଭାବିତ 5 ଜିଲ୍ଲାର 12 ଉର୍ଦ୍ଧ ବ୍ଲକର ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟାପାଣି ହ୍ରାସ ପାଇବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀ ଓ ଘର ଭାଙ୍ଗିଥିବା ପରିବାରଙ୍କୁ ତୁରନ୍ତ ସହାୟତା ପ୍ୟାକେଜ୍ ଯୋଗାଇ ଦିଆଯିବ। ଏଥିସହ ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ଓ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ବିପର୍ଯ୍ୟୟ ପରି ଏହି ବନ୍ୟାରେ ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବନ୍ୟାରେ 8 ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ 2,69,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

0: ଦେଇଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ 26 କୋଟି ଟଙ୍କା ପ୍ରଦାନ କରାଯାଇଛି। ପାଣି ଛାଡ଼ିବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖାଯାଇଛି। ସେଥିପାଇଁ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ମୁଁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା

0: ସରକାରଙ୍କର ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ତୀକ୍ଷ୍ଣ ନଜର ୟା ଉପରେ ରଖାଯାଇଛି। ସବୁ ବିପର୍ଯ୍ୟୟ ପରି ଏ ବନ୍ୟାରେ ମଧ୍ୟ କିଭଳି ଭାବରେ ଜିରୋ କାଜୁଆଲିଟି ହୋଇପାରିବ ତା ଉପରେ ଆମ ସରକାର ନଜର ରଖିଛନ୍ତି।
1: ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ରିପୋର୍ଟ।
2: ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ, ପାଇପ୍ ଜଳ ଯୋଗାଣ, ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ଏବଂ ସ୍ୱାଭାବିକ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ସ୍ଥାନରେ ବିକଳ୍ପ ପାନୀୟ ଜଳ ଯୋଗାଣ ପାଇଁ କ୍ଷେତ୍ରସ୍ତରୀୟ ଟିମ୍କୁ ନିୟୋଜିତ କରାଯାଇଛି। ବନ୍ୟା ସମୟରେ ପ୍ରାଣୀ ସମ୍ପଦଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବନ୍ୟା ପରିସ୍ଥିତିରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା, ଗୋ ଖାଦ୍ୟ ଓ ଚିକିତ୍ସା ସମ୍ବନ୍ଧୀୟ ସହାୟତା ପାଇଁ 7205598125 ନମ୍ଘରକୁ ଯୋଗାଯୋଗ କରିପାରିବେ। ମହାନଦୀରେ ଆଗକୁ ବର୍ଷା ନ ହେବା ଯାଏଁ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବୈତରଣୀ ସମେତ ଅନ୍ୟ ସମସ୍ତ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ତ ଘାଇକୁ 7 ଦିନ ମଧ୍ୟରେ ମରାମତି କରାଯିବ। ମୌସୁମୀ ପୂର୍ବରୁ ସମସ୍ତ ନଦୀବନ୍ଧର ଯାଞ୍ଚ ହୋଇଥିଲା। ବୈତରଣୀରେ ବିପଦ ସଂକେତ ଉପରେ ଜଳ ପ୍ରବାହ ଯୋଗୁଁ ଘାଇ ସୃଷ୍ଟି ହୋଇଛି। ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି ବୋଲି ଶ୍ରୀ ରାଉତ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ବିଭିନ୍ନ ଉନ୍ନୟନ ଅଧିକାରୀଙ୍କ ସହ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରଣିଆ।
1: ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ ଗତ ମେ ମାସ 1 ତାରିଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ 3 ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ପୁରୀସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମା ଓ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ସୁରକ୍ଷା ସୁନିଶ୍ଚିତ କରିବାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏହି ଅବସରରେ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନେ କ୍ଷେତ୍ରସ୍ତରର ଅନୁଭୂତି, ବିଭିନ୍ନ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାରଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ରାଷ୍ଟ୍ରପତି ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ବୋଲି ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି,
3: ସିକ୍ୟୁରିଟି ପର୍ସନାଲ ଡିପ୍ଲୟମେଣ୍ଟ ହୋଇଛି, ତାଙ୍କର ରୁଟ୍ ଲାଇନିଂ ଆରେଞ୍ଜମେଣ୍ଟ ଏବଂ ସିକ୍ୟୁରିଟି ପ୍ରବନ୍ଧ ଅଛି। ଜଣେ ଏସ୍ପି ରାଙ୍କ ଅଫିସର ଚାର୍ଜରେ ରହିବେ, ଦାୟିତ୍ୱରେ ରହିବେ। ସିପି ରାଙ୍କ ଅଫିସର ହି ଜଣେ ରୁଟ୍ ଲାଇନିଂ ଏବଂ ଟ୍ରାଫିକ୍ ଦେଖୁଥିବେ, ଜଣେ ଷ୍ଟେସନରେ ରହିବେ, ଜଣେ ଏୟାରପୋର୍ଟରେ ରହିବେ। ଓଭରଅଲ୍ ଆରେଞ୍ଜମେଣ୍ଟ କମିଶନର ଅଫ୍ ପୁଲିସ ହିସାବରେ ମୁଁ ଦେଖୁଥିବି। ଏଇଟା ଆମେ ମଲ୍ଟି ଲେୟର ସିକ୍ୟୁରିଟି ସିଲ୍ଡ ଏବଂ ସିକ୍ୟୁରିଟି କଭର ତିଆରି କରିଛୁ।
1: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜନ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ମାଲକାନଗିରି ଜିଲ୍ଲା ଖଇରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଅଣ୍ଡ୍ରାହଲ୍ ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ରାଷ୍ଟ୍ରପତି ଭବନର ଆଟ୍ ହୋମ୍ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ସାହୁ ଦୀର୍ଘ 13 ବର୍ଷ ଧରି ବଣ୍ଡା ଜନଜାତିଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଗମନାଗମନର ସୁବିଧା ନଥିବା ସତ୍ତ୍ୱେ ସେ ଘରକୁ ଘର ଯାଇ ମ୍ୟାଲେରିଆ, ଯକ୍ଷ୍ମା, ଡେଙ୍ଗୁ ରୋଗର ନିରାକରଣ ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରାୟ 4,329 ଜଣଙ୍କୁ ସେ ସ୍ୱାସ୍ଥ୍ୟସେବା ଯୋଗାଇ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନଜନକ ସୁଯୋଗ ମିଳିଛି। ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଥିବାରୁ ସେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ କହିଛନ୍ତି,
4: ବହୁତ ଗୁଡ଼େ ଗାଁ ଅଛି ଅଣ୍ଡ୍ରାହାଲ ପଞ୍ଚାୟତର, ଯେଉଁଟାକି ଆମେ ଚାଲି ଚାଲି ଯାଇକରି ସେମାନଙ୍କ ଘରକୁ ଯାଇକରି ଆମେ ସ୍ୱାସ୍ଥ୍ୟ ସେବା ଯୋଗାଉଛୁ। ଏଇ କାମ ପାଇଁ ରାଷ୍ଟ୍ରପତି ମହୋଦୟ ମୋତେ ସିଲେକ୍ଟ କରିଥିବାରୁ ଧନ୍ୟବାଦ। ଏଇଟା ମୋ ପାଇଁ ଗୋଟେ ଅତ୍ୟନ୍ତ ଗୌରବର ମୁହୂର୍ତ୍ତ, ଆଗକୁ ଏହିଭଳି କାମ କରିବା ପାଇଁ ମୋତେ ପ୍ରେରଣା ଯୋଗାଇବ।
1: ଏଥର କିଛି ସମ୍ବାଦ ସଂକ୍ଷେପରେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା

0: ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୟୁନିଟ୍ର ଜିଲ୍ଲା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ଚାଲାଣ ଅପରାଧକୁ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କଳାମାଟିର ଜିଲ୍ଲାସ୍ତରୀୟ ନିର୍ମାଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିବିଧ ଛାତ୍ରାବାସ, ଛାତ୍ରୀନିବାସ, ଖେଳପଡ଼ିଆ, ରାସ୍ତା ନିର୍ମାଣ ନେଇ ଉପଲବ୍ଧ ପାଣ୍ଠିକୁ ତ୍ୱରିତ ଉପଯୋଗ ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଦେବଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ନେଇ ଭୋଟର ତାଲିକା ଓ ସଂଶୋଧନ ନାମ ପଞ୍ଜୀକରଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ଫର୍ମ 6 ଅନ୍ଲାଇନ୍ ଦାଖଲ ପାଇଁ ପରାମର୍ଶ ଦିଆଯାଇଛି। ନୟାଗଡ଼ ବ୍ଲକ ଫାଟସାହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଟିବି ମୁକ୍ତ ଭାରତ ଅଭିଯାନ ନିକ୍ଷୟ ମିତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ବୃତ୍ତି ପରାମର୍ଶ ପରିଷଦ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଓଡ଼ିଶାକୁ ଅଗ୍ରିମ ଅର୍ଥରାଶି ବାବଦରେ 4,819 କୋଟି ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସହାୟତା ପଥ ପ୍ରଶସ୍ତ କରିବ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟର ବନ୍ୟା ବିପନ୍ନଙ୍କୁ ଆସନ୍ତା 3 ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବେ ସରକାର। ଏବଂ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ବ୍ୟାପକ ନିଯୁକ୍ତି ଓ କର୍ମଶକ୍ତିକୁ ସୁରକ୍ଷିତ ରଖିଛି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ଯୁବବର୍ଗ ଓ ଗତିଶୀଳ କର୍ମଶକ୍ତି। ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଯୁବବର୍ଗ କର୍ମଶକ୍ତି କ୍ଷେତ୍ରକୁ ପ୍ରବେଶ କରୁଛନ୍ତି। ଜନସଂଖ୍ୟାଗତ ସୁବିଧାକୁ ନିରନ୍ତର ତଥା ସମାବେଶୀ ବିକାଶରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହାଦ୍ୱାରା ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବା ସହ ନିଯୁକ୍ତି କ୍ଷେତ୍ର ମଧ୍ୟ ବ୍ୟାପକ ହେଉଛି। ନିଯୁକ୍ତି କ୍ଷେତ୍ରକୁ ସମର୍ଥନ ମାଧ୍ୟମରେ ଏହି ଯୋଜନା ବ୍ୟକ୍ତିଗତ, ପାରିବାରିକ ଏବଂ ଦେଶର ଆର୍ଥିକ କ୍ଷେତ୍ରକୁ ସଶକ୍ତ କରିପାରୁଛି। ଚଳିତ ବର୍ଷ ଏହି ଯୋଜନା 1 ବର୍ଷ ପୂରଣ କରିଛି। ଗତବର୍ଷ ଅଗଷ୍ଟ 1ରେ ଦେଶବ୍ୟାପୀ 2 ବର୍ଷ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା। ଏଥିପାଇଁ 99,446 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି 3.5 କୋଟିରୁ ଅଧିକ ଯୁବବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ର ସୃଷ୍ଟି କରିବା। ସେଥିମଧ୍ୟରୁ 1,92,00,000ରୁ ଅଧିକ ପ୍ରଥମ ଥର ପାଇଁ କର୍ମଜୀବନ ଆରମ୍ଭ କରୁଛନ୍ତି। ସେମାନଙ୍କୁ ଇପିଏଫ୍ଓ ପଞ୍ଜୀକରଣ ମାଧ୍ୟମରେ ସଂଗଠିତ କର୍ମଶକ୍ତିରେ ପ୍ରବେଶ କରିବା ପାଇଁ ଏହି ଯୋଜନା ପ୍ରୋତ୍ସାହନ ପ୍ରଦାନ କରୁଛି। ଏହି ଯୋଜନା ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ସୁଫଳ ପ୍ରଦାନ କରୁଛି, ଫଳରେ ନିଯୁକ୍ତିଦାତା ଏବଂ ଯୁବ କର୍ମଚାରୀଙ୍କ ମଧ୍ୟରେ ଏକ ଦୃଢ଼ ସମ୍ବନ୍ଧ ସୃଷ୍ଟି ହୋଇପାରୁଛି। ପ୍ରଥମ ଥର ପାଇଁ ଚାକିରିରେ ପ୍ରବେଶ କରୁଥିବା ଯୁବବର୍ଗଙ୍କ ଆକାଂକ୍ଷାକୁ ଏହା ମଜବୁତ କରିପାରୁଛି। ବୃତ୍ତିଗତ ଯାତ୍ରା ଆରମ୍ଭ କରୁଥିବା ଯୁବଗୋଷ୍ଠୀ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଅନୁଷ୍ଠାନଗୁଡ଼ିକ ଏହାଦ୍ୱାରା ଉତ୍ସାହିତ ହେଉଛନ୍ତି। ଏହି ଯୋଜନା ଦ୍ୱାରା ଇତିମଧ୍ୟରେ ପ୍ରାୟ 70,00,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଥମ ଥର ପାଇଁ ସେହି ସଂଖ୍ୟକ ଯୁବବର୍ଗ ସାମାଜିକ ସୁରକ୍ଷା ପରିସର ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଯୋଜନା ଅଧୀନରେ ମାସିକ 1,00,000 ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପାଇଥାନ୍ତି। ଏହାକୁ 2 କିସ୍ତିରେ ପ୍ରଦାନ କରାଯାଇଥାଏ। ପ୍ରଥମ 6 ମାସର ଚାକିରି ପରେ ପ୍ରଥମ କିସ୍ତି ଏବଂ 12 ମାସ ସମ୍ପୂର୍ଣ୍ଣ ହେବା ପରେ ଦ୍ୱିତୀୟ କିସ୍ତି ଅର୍ଥ ଦିଆଯାଇଥାଏ। ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ପ୍ରୋତ୍ସାହନମୂଳକ ରାଶି ସ୍ଥାନାନ୍ତରିତ ହୋଇଥାଏ। ସେହିଭଳି ନିଯୁକ୍ତିଦାତା ମଧ୍ୟ ପ୍ରୋତ୍ସାହନ

0: ରାଶି ସରକାରଙ୍କ ତରଫରୁ ପାଇଥାନ୍ତି। ଦୁଇ ବର୍ଷ ପର୍ଯ୍ୟନ୍ତ ମାସିକ 3000 ଟଙ୍କା ଯାଏଁ ପ୍ରୋତ୍ସାହନ ରାଶି ନିଯୁକ୍ତିଦାତାଙ୍କୁ ପ୍ରଦାନ କରାଯାଇଥାଏ, ଫଳରେ ନିଯୁକ୍ତି ଜନିତ ଆର୍ଥିକ ଚାପ ହ୍ରାସ ପାଇଥାଏ। ଏହି ସୁବିଧା ପାଇଥିବା ଯୁବବର୍ଗଙ୍କ ମଧ୍ୟରେ 30% ମହିଳା ଅନ୍ତର୍ଭୁକ୍ତ। ଅନ୍ୟ ପ୍ରକାରେ କହିଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଯୋଜନା ସଫଳ ରୂପାନ୍ତରଣ ଆଣିପାରିଛି। ଆକଳନ ଅନୁଯାୟୀ ଇତିମଧ୍ୟରେ ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ପ୍ରଥମ ଚାକିରିର 6 ମାସ ପୂରଣ କରିସାରିଲେଣି। ସେଥିମଧ୍ୟରୁ 10 ଲକ୍ଷରୁ ଅଧିକ ହିତାଧିକାରୀ ପ୍ରୋତ୍ସାହନ ରାଶି ପାଇସାରିଛନ୍ତି। ଏ ବାବଦରେ 2000 କୋଟିରୁ ଅଧିକ ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇସାରିଛି। ସ୍ୱଚ୍ଛ, ଦକ୍ଷତା ସମ୍ପନ୍ନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କାର୍ଯ୍ୟାନ୍ୱୟନ ଦ୍ୱାରା ଏହି ଯୋଜନା ଅଧିକ ସୁଦୃଢ଼ ହୋଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ନିଯୁକ୍ତି ଇକୋସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ ସମ୍ଭବ ହୋଇପାରିଛି। ନିଯୁକ୍ତି କ୍ଷେତ୍ରକୁ ସୁରକ୍ଷିତ, ମର୍ଯ୍ୟାଦା ସମ୍ପନ୍ନ ଏବଂ ସାମାଜିକ ସୁରକ୍ଷା ସହ ସାମିଲ କରିବାକୁ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ବିଭିନ୍ନ ରାଷ୍ଟ୍ର ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ପ୍ରଭାବ ପରିଲକ୍ଷିତ ହୋଇଛି, କାରଣ ଚୁକ୍ତିନାମା ଦ୍ୱାରା ନୂତନ ବଜାର କ୍ଷେତ୍ର ସୃଷ୍ଟି ହେଉଛି ଏବଂ ଉତ୍ପାଦ ଓ ରପ୍ତାନୀ କ୍ଷେତ୍ର ବୃଦ୍ଧି ଯୋଗୁଁ ଦକ୍ଷ ମାନବ ସମ୍ବଳ ମଧ୍ୟ ଆବଶ୍ୟକ ପଡ଼ୁଛି। ଏହି ଯୋଜନା ମାଧ୍ୟମରେ ଏହିସବୁ ବ୍ୟବସ୍ଥା ଅଧିକ ବ୍ୟାପକ ଓ ଗତିଶୀଳ ହୋଇପାରିଛି। ଏକ ଦେଶ ଏକ ବିଶ୍ୱ ଦୃଷ୍ଟିକୋଣ ଆଧାରରେ ସଫଳତାର ସୀମା ବ୍ୟାପକ ହୋଇଚାଲିଛି। ପରିଶେଷରେ ଏତିକି କୁହାଯାଇପାରେ, ବିକଶିତ ଭାରତ ଆଡ଼କୁ ଯାତ୍ରା କେବଳ ନିବେଶ ନୁହେଁ, ବରଂ ପ୍ରତିଭା, ଦକ୍ଷତା ଏବଂ ନବସୃଜନର ଶକ୍ତି ଦ୍ୱାରା ପରିଚାଳିତ ହେବ। ଭାରତ ଉପରେ ବିଶ୍ୱ ସ୍ତରରେ ବହୁ ଆଶା ଉଜ୍ଜୀବିତ ହେଉଛି। ଦେଶର ଯୁବବର୍ଗ ନିଜର ଦୃଢ଼ ନିଷ୍ଠା, ସୃଜନଶୀଳତା ଏବଂ ଦକ୍ଷତା ମାଧ୍ୟମରେ ନିଶ୍ଚୟ ଏହାକୁ ପୂରଣ କରିପାରିବେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଏଥିପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ, ବ୍ୟାପକ ନିଯୁକ୍ତି ଓ କର୍ମଶକ୍ତିକୁ ସୁରକ୍ଷିତ ରଖିଛି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
2: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:00। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ।
3: ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ନନ୍ଦକିଶୋର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ନନ୍ଦକିଶୋର ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ପ୍ରଧାନ ସିଂ, ସନାତନ ସିଂ, ବୁଧୁରାମ ସିଂ, ସତୀଶ ଚନ୍ଦ୍ର ସିଂ, ମମତା ସିଂ, ପୂର୍ଣ୍ଣିମା ସିଂ, ମମତା ସିଂ, ଶୀତଲ ପ୍ରିୟା ସିଂ ଏବଂ ମାଳତୀଲତା ସିଂ।

ଶ୍ରୋତାବନ୍ଧୁ, ଏଠାକୁ ଛୁଆ ଆଜିର ଅଧିବେଶନ ସଂଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: କରିଛନ୍ତି। ମୈଶୂରର ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି।
1: स्वामी विवेकानंद जी युवाओं की शिक्षा को राष्ट्र निर्माण का मजबूत आधार मानते थे। उन्होंने स्वयं ये देखा था कि कैसे दुनिया के देश अपने युवाओं को शिक्षित बना रहे हैं, लेकिन दुर्भाग्य से तब भारत गुलाम, भारत के युवा भी गुलामी की जंजीरों में जकड़े हुए। उस दौर से लेकर अब तक भारत के युवा ने एक लंबी यात्रा तय की। भारत का जो युवा कभी जंजीरों में था, आज वो युवा दुनिया के विकास को गति दे रहा है।
0: श्री मोदी कहिछंती एही स्मृति स्मारकी ସ୍ୱାମୀ ବିବେକାନନ୍ଦଙ୍କର 1892 ମସିହାର ମୈଶୂର ଗସ୍ତ ଏବଂ ମୈଶୂର ଦେୱାନ ସାର୍ କେ ଶେଷାଦ୍ରୀ ଆୟରଙ୍କୁ ଭେଟି ମୈଶୂର ମହାରାଜ ଶ୍ରୀ ଚମରାଜେନ୍ଦ୍ର ୱାଦିୟାରଙ୍କଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ଚିକାଗୋ ଧର୍ମ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଅର୍ଥ ସହାୟତାର ନିଦର୍ଶନ। ପ୍ରଧାନମନ୍ତ୍ରୀ ବିବେକ ସ୍ମାରକଠାରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସ୍ଥଳରେ ଯୋଗ ସାଧନା କରିବା ସହ ଚାରାରୋପଣ କରିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକକୁ ଆଜି ଦିନିକିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନ ବନ୍ଦରର ଉଦ୍ଘାଟନ କରିଥିଲେ। ଏଥିସହ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ଭାବରେ କେନ୍ଦ୍ର ସରକାର ଆଜି ବିଭିନ୍ନ ରାଜ୍ୟକୁ 1,09,000 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି, ପ୍ରତି ମାସରେ ହସ୍ତାନ୍ତରିତ ହେଉଥିବା ଟିକସ ସଂଗ୍ରହ କିସ୍ତି ଉପରେ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଏହି ଅର୍ଥ ରାଜ୍ୟଗୁଡ଼ିକ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉତ୍ତରପ୍ରଦେଶ

ଦେଶକୁ ସର୍ବାଧିକ 19,208 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ 4,819 କୋଟି ଟଙ୍କା ଏବଂ ସିକିମ୍କୁ ସର୍ବନିମ୍ନ 365 କୋଟି ଟଙ୍କା ଦିଆଯାଇଛି। ଭାରତ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସୀମାପାର ବାଣିଜ୍ୟ କାରବାର ଆଜି ପୂର୍ବାହ୍ନରୁ ପୁନଃ ଆରମ୍ଭ ହୋଇଛି। ସିକିମ୍ର ନାଥୁଲା ଗିରିପଥ ଦେଇ ଏହି କାରବାର ଜାରି ରହିଛି। ଗତ 6 ବର୍ଷରୁ ଅଧିକ ସମୟ ଧରି ଏହା ବନ୍ଦ ରହିଥିଲା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଏହା ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇଛି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଉଭୟ ଦେଶର ଅଧିକାରୀ ଆଜି ପୂର୍ବାହ୍ନରେ ନୋ ମ୍ୟାନ୍ସ ଲ୍ୟାଣ୍ଡ ଅଞ୍ଚଳରେ ପରସ୍କର ସହ ସାକ୍ଷାତ ଆଲୋଚନା କରିଥିଲେ। 1962 ମସିହାରେ ଭାରତ ଚୀନ୍ ବିବାଦ ପରଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବନ୍ଦ ରହିଥିଲେ ମଧ୍ୟ 2006 ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ COVID-19 ମହାମାରୀ ପରିପ୍ରେକ୍ଷୀରେ 2020 ମସିହାରେ ଏହା ବନ୍ଦ ରହିଥିଲା। ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ସୀମା ବାଣିଜ୍ୟ କାରବାର ଜାରି ରହିବ। ପ୍ରତ୍ୟେକ ପଞ୍ଜିକୃତ ବ୍ୟବସାୟୀଙ୍କୁ ଦୈନିକ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଣିଜ୍ୟ କାରବାର କରିବାକୁ ଅନୁମତି ପ୍ରଦାନ କରାଯିବା ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ 10,000 ଉର୍ଦ୍ଧ୍ୱ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମଗୁଡ଼ିକରେ ମାଇଁ ଭାରତ ସ୍ୱେଚ୍ଛାସେବୀ, ମାଇଁ ଭାରତ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଯୁବକ ସଂଘର ପ୍ରତିନିଧିଙ୍କ ସମେତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ 125ରୁ ଉର୍ଦ୍ଧ୍ୱ ଧାର୍ମିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ। ନିଶାମୁକ୍ତି ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତି ରବିବାର ସାପ୍ତାହିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାନ ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ 106ତମ ପୁଣ୍ୟତିଥି ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର ଏବଂ ଏହାକୁ ମୁଁ ନିଶ୍ଚୟ ହାସଲ କରିବି, ସ୍ୱର୍ଗତ ତିଲକଙ୍କ ଏହି ବାର୍ତ୍ତା ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ପ୍ରେରଣା ପ୍ରଦାନ କରିଥିଲା। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ପୁନେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ସମ୍ମାନ 2026ରେ ସମ୍ମାନିତ କରିଛନ୍ତି। ସମବେତ ଜନତାଙ୍କୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି ଜାତୀୟ ସୁରକ୍ଷା କ୍ଷେତ୍ରରେ ଶ୍ରୀ ଡୋଭାଲଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଶ୍ରୀ ଡୋଭାଲଙ୍କର ବିଭିନ୍ନ ପ୍ରମୁଖ ଜାତୀୟ ସୁରକ୍ଷା କ୍ଷେତ୍ରରେ ନିଷ୍ପତ୍ତି ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଜାତି ଉଦ୍ଦେଶ୍ୟରେ ଶ୍ରୀ ଡୋଭାଲଙ୍କର ଅଭୂତପୂର୍ବ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ସମ୍ମାନ ଗ୍ରହଣ କରିବା ଅବସରରେ ଶ୍ରୀ ଡୋଭାଲ ଲୋକମାନ୍ୟ ତିଲକଙ୍କର ନୀତି, ଆଦର୍ଶ, ଦେଶପ୍ରେମ, ତ୍ୟାଗ ଏବଂ କର୍ତ୍ତବ୍ୟ ପରାୟଣତା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ଶକ୍ତିଶାଳୀ ଏବଂ ସୁଦୃଢ଼ ହୋଇପାରିଛି। ଚଳିତ ଆର୍ଥିକ ବର୍ଷ ପାଇଁ ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ 2,117,85,00,000 ଟଙ୍କାର ଆଗୁଆ ଅର୍ଥରାଶି ପ୍ରଦାନ କରାଯିବ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ କେନ୍ଦ୍ରୀୟ ଅଂଶ ବାବଦରେ ଏହି ଅର୍ଥ ପ୍ରଦାନକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅନୁମୋଦନ କରିଛନ୍ତି। ପୂର୍ବରୁ ହିମାଚଳ ପ୍ରଦେଶ, ଓଡ଼ିଶା ଏବଂ ନାଗାଲାଣ୍ଡ ଏହାର ପ୍ରଥମ କିସ୍ତି ପାଇସାରିଛନ୍ତି। ଓଡ଼ିଶାକୁ 500 କୋଟି ଟଙ୍କାର ଦ୍ୱିତୀୟ କିସ୍ତି ମଧ୍ୟ ମଞ୍ଜୁର କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ମୌସୁମୀ ଆରମ୍ଭ ହେବା ପରଠାରୁ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି କେନ୍ଦ୍ର ବନ୍ୟା ପରିସ୍ଥିତି ଉପରେ ନିଜର ନଜର ରଖିଛି। କ୍ଷୟକ୍ଷତି ଆକଳନ କରିବା ପାଇଁ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଇତିମଧ୍ୟରେ ଅରୁଣାଚଳ ପ୍ରଦେଶ ଏବଂ ଆସାମ ଗସ୍ତ କରିଛନ୍ତି। ନାଗାଲାଣ୍ଡ ସରକାରଙ୍କ ଅନୁରୋଧ ସତ୍ତ୍ୱେ ସେଠାକୁ ମଧ୍ୟ କେନ୍ଦ୍ରୀୟ ଦଳ ଗସ୍ତ ନେଇ ପ୍ରସ୍ତୁତି ଜାରି ରହିଥିବା ମନ୍ତ୍ରଣାଳୟ କହିଛି। ମରକୋ ସୀମାବର୍ତ୍ତୀ ସିଉଟା ଅଞ୍ଚଳରେ ସୀମାପାର ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 67ରେ ପହଞ୍ଚିଥିବା ସ୍ପେନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମରକୋରୁ ସ୍ପେନ୍ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ବେଳେ ବୁଡ଼ିଯାଇ ଏବଂ ଦଳାଚକଟାରେ ଏହି ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ପେନ୍ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଉତ୍ତର ଆଫ୍ରିକୀୟ ସିଉଟା ଏନ୍କ୍ଲେଭ୍ ଏବଂ ପଡ଼ୋଶୀ ମରକୋ ମଧ୍ୟରେ ସମୁଦ୍ର ସୀମାରେ 500 ମିଟର ପର୍ଯ୍ୟନ୍ତ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଚଳିତ ସପ୍ତାହ ଆରମ୍ଭରେ 50,000ରୁ ଅଧିକ ପ୍ରବାସୀ ସ୍ପେନ୍ ଅଞ୍ଚଳରେ ପ୍ରବେଶ କରିବା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ପେନ୍ର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ସିଉଟାରେ ପ୍ରବେଶ କରିଥିବା ଅଧିକାଂଶ ଲୋକ ପୂର୍ବରୁ ମରକୋ ଫେରିଯାଇଛନ୍ତି। ତେବେ ସୀମାର ଉଭୟ ପାର୍ଶ୍ୱରେ ଶୃଙ୍ଖଳା ଫେରାଇ ଆଣିବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ ପ୍ରୟାସ ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଅନ୍ୟପକ୍ଷରେ ସ୍ପେନ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଜେଜ୍ ସିଉଟାରେ
ଅହେତୁକ ପ୍ରବାସୀ ବୃଦ୍ଧି ନେଇ ଏକୀକୃତ ସମନ୍ୱୟ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ଜରୁରୀକାଳୀନ

0: ବୈଠକ ଡକାଇବାକୁ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 30କୁ ବୃଦ୍ଧି ପାଇଛି। ଏଥିରେ 8ଟି ସ୍ୱର୍ଣ୍ଣ, 15ଟି ରୌପ୍ୟ ଏବଂ 7ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ପଦକ ତାଲିକାରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଜାସ୍ମିନ୍ ଲାମ୍ବୋଡ଼ିଆ ଏବଂ ପ୍ରୀତି ପାୱାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। 54 କିଲୋଗ୍ରାମ ମହିଳା ବର୍ଗରେ ପ୍ରୀତି ତାଙ୍କ କାନାଡ଼ା ପ୍ରତିଦ୍ୱନ୍ଦ୍ୱୀକୁ 5-0 ପଏଣ୍ଟରେ ପରାସ୍ତ କରିଥିବା ବେଳେ 57 କିଲୋଗ୍ରାମ ମହିଳା ବର୍ଗରେ ଜାସ୍ମିନ୍ ଉତ୍ତର ଆୟାରଲାଣ୍ଡ ଖେଳାଳିଙ୍କୁ ସମାନ ପଏଣ୍ଟ ବ୍ୟବଧାନରେ ହରାଇଛନ୍ତି। ପାରା ଆଥ୍ଲେଟିକ୍ସ ବର୍ଗରେ ପୁରୁଷ ସଟ୍ପୁଟ୍ F57 ବର୍ଗରେ ସୁମନ ରାଣା ସ୍ୱର୍ଣ୍ଣ ଏବଂ ଶୁଭମ ଜୁଆଲ ରୌପ୍ୟ ପଦକ ପାଇଛନ୍ତି। ଟ୍ରିପୁଲ୍ ଜମ୍ପ ପ୍ରତିଯୋଗିତାରେ ପ୍ରବୀଣ ଚିତ୍ରାଭେଲ ରୌପ୍ୟ ଏବଂ ସେଲ୍ଭା ପ୍ରଭୁ କାଂସ୍ୟ ପଦକ ପାଇଛନ୍ତି। ଜୁଡ଼ୋ ପ୍ରତିଯୋଗିତାରେ ଉନ୍ନତି ଶର୍ମା ମହିଳା 63 କିଲୋଗ୍ରାମ ବର୍ଗରେ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଖେଳାଳି ପ୍ରୀତି ପାୱାର ଏବଂ ଜାସ୍ମିନ୍ ଲାମ୍ବୋଡ଼ିଆଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଭାରତର ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ କ୍ରୀଡ଼ାମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱାମୀ ବିବେକାନନ୍ଦ ଭାରତର ଆତ୍ମାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟଗୁଡ଼ିକୁ 1,09,000 କୋଟି ଟଙ୍କା ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ବାବଦରେ ପ୍ରଦାନ କଲେ କେନ୍ଦ୍ର ସରକାର। ଭାରତ ଚୀନ ମଧ୍ୟରେ ପୁନଃ ଆରମ୍ଭ ହୋଇଛି ଦ୍ୱିପାକ୍ଷିକ ସୀମାପାର ବାଣିଜ୍ୟ କାରବାର। ଲୋକମାନ୍ୟ ତିଲକ ଜାତୀୟ ସମ୍ମାନ ପାଇଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 30କୁ ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସମୀକ୍ଷା ବୈଠକ ଜାରି ରହିଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା, ଫ୍ରେସରମାନଙ୍କ ପାଇଁ ଅଭିଜ୍ଞତା ସର୍ତ୍ତକୁ କୋହଳ କରିବା ଏବଂ ଆପ୍ରେଣ୍ଟିସ୍ ସୁଯୋଗ ବୃଦ୍ଧି କରିବାକୁ ଶିଳ୍ପ ସଂସ୍ଥାମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଡିସେମ୍ବରରେ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା ଆୟୋଜନ ସହ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ବୃଦ୍ଧି, ଦକ୍ଷତା ବିକାଶ ଏବଂ ଶିଳ୍ପଭିତ୍ତିକ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
3: ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ସହିତ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା। ଆମର ଲକ୍ଷ୍ୟ ହେଉଛି ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡ଼ିକ ସ୍ଥାନୀୟ ଯୋଗ୍ୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଅନ୍ତୁ। ଏହି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ସମୀକ୍ଷା ବୈଠକ ଆୟୋଜନ କରାଯାଉଛି ଏବଂ ଶିଳ୍ପ ସଂସ୍ଥାମାନଙ୍କ ସହ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଉଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ଶିଳ୍ପ ସଂସ୍ଥାମାନେ ସ୍ଥାନୀୟ ପ୍ରତିଭାଙ୍କ ନିଯୁକ୍ତି ବୃଦ୍ଧି କରିବା ସହ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସହଜ ଓ ବ୍ୟବହାରିକ କରିବା ଆବଶ୍ୟକ। ବିଶେଷ କରି ଫ୍ରେସର ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ଅଭିଜ୍ଞତାର ସର୍ଭକୁ କୋହଳ କରିବା ଏବଂ ଆପ୍ରେଣ୍ଟିସିପ୍ ମାଧ୍ୟମରେ ସେମାନଙ୍କୁ ଦକ୍ଷତା ଆଉ ଅଭିଜ୍ଞତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବାକୁ ମୁଁ ସମସ୍ତ କମ୍ପାନୀଙ୍କୁ ଆହ୍ୱାନ କରୁଛି। ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତା ହ୍ରାସ କରିବା ପାଇଁ ସରକାରୀ ITI ଏବଂ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ସହ ବୃହତ୍ ଶିଳ୍ପ ସଂସ୍ଥାମାନେ ବୁଝାମଣାପତ୍ର ସ୍ୱାକ୍ଷର କରି ଗେଷ୍ଟ ଲେକ୍ଚର, ଇଣ୍ଡଷ୍ଟ୍ରି ଭିଜିଟ୍, ସଫ୍ଟ ସ୍କିଲ୍ ଗ୍ରୁମିଂ ଏବଂ କ୍ୟାରିୟର ମାର୍ଗଦର୍ଶନ ଭଳି କାର୍ଯ୍ୟକ୍ରମକୁ ନିୟମିତ କରିବା ଆବଶ୍ୟକ। ଦଶମ, ଦ୍ୱାଦଶ, ITI, ଡିପ୍ଲୋମା, ବିଟେକ୍, ସ୍ନାତକ, MBA ଏବଂ MCA ଛାତ୍ରଛାତ୍ରୀଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ତାଲିମ ପ୍ରଦାନ କରାଯିବ। କମ୍ପାନୀମାନେ ସେମାନଙ୍କର ଆଗାମୀ ବର୍ଷର ଦକ୍ଷତା ଆବଶ୍ୟକତାର ତାଲିକା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟକୁ ପ୍ରଦାନ କରିବେ। ଆବଶ୍ୟକତା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଉନ୍ନତ ତାଲିମ ଦିଆଯିବ ଏବଂ ଶିଳ୍ପ ଭିତ୍ତିକ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବ। ଆସନ୍ତା December 2026 ଜିଲ୍ଲା ସ୍ତରୀୟ ଏକ ମେଗା ନିଯୁକ୍ତି ମେଳା ଆୟୋଜନ କରାଯିବ ଯେଉଁଥିରେ ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କ ଠିକା

0: ଆଉ ଭେଣ୍ଡରଙ୍କ ସହ ଅଂଶଗ୍ରହଣ କରି ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ଜିଲ୍ଲା ପ୍ରଶାସନ ପ୍ରତି ମାସରେ ସମୀକ୍ଷା ବୈଠକ କରି ଆପ୍ରେଣ୍ଟିସିପ୍ ଆକ୍ଟର କାର୍ଯ୍ୟକାରିତା ଏବଂ ସ୍ଥାନୀୟ ନିଯୁକ୍ତିରେ ପ୍ରଗତିକୁ ନିରନ୍ତର ତଦାରଖ କରିବ। ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ାକୁ ଦକ୍ଷତା ବିକାଶ ଆଉ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବା ଆମର ସଂକଳ୍ପ।
1: ଝାରସୁଗୁଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ କୃଷକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିଭ୍ରମଣ କରି ଯୋଜନାର ସୁବିଧା, ପଞ୍ଜୀକରଣ ପ୍ରକ୍ରିୟା ଓ ଫସଲ କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ କୃଷକଙ୍କୁ ସଚେତନ କରିବ। ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକ କୃଷକଙ୍କୁ ଏହି ଯୋଜନାରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଝାରସୁଗୁଡ଼ାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି। ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସର୍ବବ୍ୟାପୀ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ଅଧିକାରୀଙ୍କୁ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାପାଳ ପୁରାତନ ପାଣ୍ଡୁଲିପି, ତାଳପତ୍ର ପୋଥି ଓ ଅନ୍ୟାନ୍ୟ ହସ୍ତଲିପିର ସଂରକ୍ଷଣ ଓ ଡକ୍ୟୁମେଣ୍ଟେସନ ପାଇଁ ଶିକ୍ଷାବିତ୍, ଗବେଷକ ଏବଂ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି। ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ସମୀକ୍ଷା ବୈଠକରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଛି। ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ନିୟମିତ ଡି ଡଷ୍ଟିଂ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ବୈଠକରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଭଗବାନ, କେତେ କଷ୍ଟ କରି ପରିବା ଗୁଡାକ ଲଗେଇଥିଲି, ସବୁ ପାଣିରେ ବୁଡ଼ିଗଲା, ନଷ୍ଟ ହେଇଗଲା। କେମିତି ଏ ଚାଷୀ କୁଳ ବଞ୍ଚିବେ, କେମିତି କଣ କରିବେ, ବନ୍ୟା ସବୁ ସାରିଦେଲା ରେ। କଣ କରିବି ମୁଁ, ବୁଦ୍ଧିବାଟ ମତେ କିଛି ଦେଖାଯାଉନି ରେ।
1: ଇଏ ବୈଠକି ଘରେ ବାହୁଣୁ ଚକି କିଏ ବା?
0: ଆରେ ନିଦିଆ କିରେ,
1: ଜୁହାରେ ଜୁହାରେ ପାରପା।
0: ଜୁହାରେ, କି ଦୁଃଖ କଥା କହିବି ରେ, ଛାତି ଫାଟି ଯାଉଛି ମୋର।
1: ହଉ ହଉ ହଉ, ତୁ ନିହୁଅ ଅପା, ହେଲେ ଇଏ କହୁନ କାହିଁକି ଏମିତି କାନ୍ଦୁଛ।
0: କଣ କରିବି।

0: ଅଛି ମୋର।
1: ଆରେ ନିଦିଆ, ସତରେ ଭାରି ମନକୁ ମୋର ବାଧିଥିଲା, ଭାରି କଷ୍ଟ ହଉଥିଲା, କିନ୍ତୁ ଏ ପଲ୍ଲୀ ଗୀତଟା ଯୋଉ ଶୁଣେଇଲୁ ମନଟା ଟିକେ ଭଲ ଲାଗିଲା।
2: ଇଏ ଆମ ଚାଷୀ ଭାଇଟିଏ ଯଦି ମନ ଭଲ ନ ରଖିବ ତାହେଲେ ବରଷ ଯାକର ଶସ୍ୟକୁ ଆମେ କେବେ ଅମଳ କରିପାରିବା ନାହିଁ।
1: ଆଚ୍ଛା କହିଲୁ ନିଧିଆ, ଆମେ ଖରା ବର୍ଷା ଶୀତ କାକରକୁ ଖାତିର ନ କରି ଯାଇକି ବିଲରେ କାମ କରୁଛୁ, ରାସାୟନିକ ସାର ପ୍ରୟୋଗ ନ କରିକି ଜୈବିକ ଉପାୟରେ ଚାଷ କରୁଛୁ।
2: ଠିକ କଥା କହିଛ ଅପା,
1: ଜୈବିକ ଉପାୟରେ ଚାଷ କଲେ ଆମ ପାଇଁ ଭଲ, ଆମର ଯୋଉ ଖାଉଟି ମାନେ ନଉଛନ୍ତି ପରିବା ସେମାନେ ବି କିଛି ପଇସା ଅଧିକା ଦେଇକିରି ନଉଛନ୍ତି, ପଚାରୁଛନ୍ତି ଇଏ କଣ ଅର୍ଗାନିକ।
2: ଇଏ ମଞ୍ଜ କଥା କହିଛ ଅପା, ଯେତେ ଆମେ ଜୈବିକ ସାରର ବ୍ୟବହାର କରିବା, ରାସାୟନିକ ସାରର କମ୍ ବ୍ୟବହାର କରିବା, ସେତେ ଆମର ପରିବେଶ ସୁସ୍ଥ ହେବା ସହିତ ଆମର ଉପକାରୀ ଜୀବମାନଙ୍କର ସଂଖ୍ୟା ମଧ୍ୟ ମାଟିରେ ବଢିବ।
1: ଆରେ ମାଟି ଗୁଣରେ ତ ଗଛ, ଆଉ ଆମ ପରିଶ୍ରମରେ କ୍ଷେତ।
2: ମାଟି ଭଲ ରହିଲେ, ପରିବେଶ ଭଲ ରହିଲେ ଅଧିକ ଅମଳ କରିପାରିବା, ଆଉ ଚାଷରୁ ଦି ପଇସା ଅଧିକ ଲାଭ ପାଇପାରିବା।
1: ବଢିଆ କଥା କହିଲୁ, ମନଟା ଭଲ ଲାଗିଲା। ଏମିତି ବୈଠକୀ ଘରେ କଥା ହଉଥିବା ନା କିଛି ଗୋଟେ ବ୍ୟବସ୍ଥା କରିଛୁ ପେଟ ପାଟଣା ପାଇଁ?
2: ନାଇଁ ନାଇଁ, ଖାସ କରି ତମ ପାଇଁ ଆଉ ଆମର ଶ୍ରୋତା ବନ୍ଧୁ ମାନଙ୍କ ପାଇଁ ଗୋଟିଏ ଶିକ୍ଷଣୀୟ ଆଲୋଚନା ଆଜି ଆମର କିଷାନ ବାଣୀରେ ରହିଛି।
1: ତାହେଲେ ଆଲୋଚନା ହେଇଯାଉ, ବସିକି ଶୁଣିବା।
2: ଆଉ ଏ ବିଷୟରେ କହୁଛନ୍ତି ଆମର ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ରମେଶ ଦାସ।
3: ଆମ ଦେଶ ଯୋଉ ଭାରତ ବର୍ଷ ତାର ଯୋଉ ଜୀବନ ଜୀବିକାର ମୁଖ୍ୟ ଉତ୍ସ ହେଲା କୃଷି। ଦେଶର ଅର୍ଥନୀତିରେ କୃଷିର ଅବଦାନ ପ୍ରାୟ 17-18%। ତେଣୁ ସମୁନ୍ନତ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ କୃଷି ଓ କୃଷକର ସଶକ୍ତିକରଣ ଅନିବାର୍ଯ୍ୟ, ଯାହା କୃଷିରେ ବଡ଼ ଧରଣର ଅଭିବୃଦ୍ଧି ଆଣିପାରିବ।
4: ସାର୍, ତେବେ କୃଷିର ଅଭିବୃଦ୍ଧି ନିମନ୍ତେ କି କି ପଦକ୍ଷେପ ନିଆଯାଇଛି?
3: କୃଷିର ଅଭିବୃଦ୍ଧି ପାଇଁ ଆମର ଯୋଉ କୃଷକ ଭାଇ ହେଉଛନ୍ତି ଆମର ହେଉଛନ୍ତି ଅନ୍ନଦାତା। ତେଣୁ କୃଷିର ଅଭିବୃଦ୍ଧି ନିମନ୍ତେ ଅନେକ ପ୍ରକାର ପଦକ୍ଷେପ ନିଆଯାଇଛି। ଗୋଟେ ହେଲା ମୃତ୍ତିକା ପରୀକ୍ଷା ବା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଉ ପ୍ରଚଳନ କରାଯାଇଛି, ଉନ୍ନତ ମାନର ବିହନ ଯୋଗାଣ ହେଉଛି, ରିହାତି ଦରରେ କୃଷି ଯନ୍ତ୍ରପାତି ଯୋଗାଣ ହେଉଛି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କାର୍ଯ୍ୟକାରୀ ହେଉଛି, ପର ଡ୍ରପ୍ ମୋର କ୍ରପ୍ କୃଷି କ୍ଷେତ୍ରକୁ ସୁରକ୍ଷାତ୍ମକ ଜଳସେଚନ କରାଯାଉଛି, ଯୋଉଟା ବୁନ୍ଦା ଜଳସେଚନ, ଫୁଆରା ଜଳସେଚନ, ଆଉ ହେଉଛି ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀଙ୍କର କୃଷି ସମ୍ମାନ ଯୋଜନା, ଆଉ ଆପଣଙ୍କର ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଗ୍ରାମଜ୍ୟୋତି ଯୋଜନା, ଏବଂ ପରମ୍ପରାଗତ କୃଷି କଲ୍ୟାଣ ଯୋଜନା ବା ପରମ୍ପରାଗତ କୃଷି ବିକାଶ ଯୋଜନା, ତାକୁ କୁହାଯାଏ ଜୈବିକ କୃଷି, ଏବଂ ଏହା ଛଡା କିଷାନ ପୋର୍ଟାଲ ମଧ୍ୟ ଅଛି ଯୋଉଠି କୃଷି ସୂଚନା ଚାଷୀ ଭାଇମାନଙ୍କୁ ଯୋଗାଇ ଦିଆଯାଉଛି।
4: ସାର୍, ତେବେ ଜୈବିକ କୃଷି କ'ଣ?
3: ଆପଣଙ୍କର ନିରନ୍ତର କୃଷିର ବିକାଶ ନିମନ୍ତେ ଜୈବିକ କୃଷି ହେଉଛି ଏକାନ୍ତ ଅପରିହାର୍ଯ୍ୟ। କାହିଁକି ନା ମାଟି ହେଉଛି ଆମର ଏକ ଜୀବନ୍ତ ପଦାର୍ଥ, ଏହି ମାଟିକୁ ସୁସ୍ଥ ଜୀବନ୍ତ ଆଉ ପ୍ରାକୃତିକ ଭାବେ ଆମକୁ ଉର୍ବର କରି ରଖିବା ଆମର ହେଉଛି କର୍ତ୍ତବ୍ୟ, ଯାହାଫଳରେ ମାଟି ନିରନ୍ତର ଭାବେ ଖାଦ୍ୟ ଉତ୍ପାଦନ କରିପାରିବ। ମାତ୍ର ଅଧିକ ଉତ୍ପାଦନ ଆଶାରେ ଆମେ ଅସନ୍ତୁଳିତ ଭାବରେ ବିଷାକ୍ତ ରାସାୟନିକ ସାର, ରାସାୟନିକ କୀଟନାଶକ, ଉଦ୍ଭିଦ ବର୍ଦ୍ଧକ ବା ହର୍ମୋନ, ତୃଣନାଶକ ପ୍ରଭୃତି ମାଟିରେ ବ୍ୟବହାର କରୁଛୁ, ଯାହାଫଳରେ ଆମେ ଆମ ନିଜର ଶତ୍ରୁ ହେଇଯାଉଛୁ। ଜୈବ ବିବିଧତା ଆମର ନଷ୍ଟ ହେଇଯାଉଛି, ପରିବେଶ ପ୍ରଦୂଷିତ ହେଉଛି, ସାରା ଜୀବଜଗତର ସ୍ୱାସ୍ଥ୍ୟ ହାନି ହେଉଛି। ତେଣୁ ପ୍ରକୃତିରୁ ମିଳୁଥିବା ପ୍ରାକୃତିକ ପଦାର୍ଥକୁ ଉପଯୋଗ କରି ପ୍ରଦୂଷଣ ମୁକ୍ତ ପରିବେଶ ସହାୟକ କୃଷି କରିବା ହିଁ ଜୈବିକ କୃଷି, ଯାହା ମାଟିକୁ ଆମର ଜୀବନ୍ତ ରଖିପାରେ ଏବଂ ପ୍ରଦୂଷଣ ମୁକ୍ତ ଖାଦ୍ୟ ଉତ୍ପାଦନ କରିପାରେ, ଏବଂ ଏହା ନିରନ୍ତର କୃଷିକୁ ଆଗେଇ ନିଏ। ଜୈବିକ ଚାଷରେ ମୃତ୍ତିକାରେ ଥିବା ଉପକାରୀ ଜୀବମାନଙ୍କର ଯେଉଁ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ଓ ମାଟିର ଉର୍ବରତା ବଜାୟ ନିମନ୍ତେ ଫସଲରୁ ମିଳୁଥିବା ଜୈବିକ ପଦାର୍ଥର ପୁନର୍ବିନିଯୋଗ କରାଯାଏ। ରାସାୟନିକ ସାରର ବିକଳ୍ପ ଭାବରେ ଆମେ କମ୍ପୋଷ୍ଟ, ସବୁଜ ସାର, ଜୀବାଣୁ ସାର, ଜୀବାମୃତ, ଜିଆ ସାର, ପିଡ଼ିଆ ବ୍ୟବହାର କରି ଡାଲି ଫସଲ ଓ ଫସଲ ପର୍ଯ୍ୟାୟ ମଧ୍ୟ ଅବଲମ୍ବନ କରିଥାଉ। ଉପକାରୀ ପଶୁପକ୍ଷୀ ଓ କୀଟ ପାଳନ ମଧ୍ୟ କରାଯାଏ। ବୃକ୍ଷଜାତ କୀଟନାଶକ ନିମନ୍ତେ ଉପକାରୀ ବୃକ୍ଷ ରୋପଣ ମଧ୍ୟ ଆବଶ୍ୟକ। ମିତ୍ର କୀଟ, ଉପକାରୀ ଅଣୁଜୀବ, ବୃକ୍ଷଜାତ କୀଟନାଶକ ଓ ବିଭିନ୍ନ ପ୍ରକାର ଜନ୍ତା ମଧ୍ୟ ବ୍ୟବହାର କରି ଫସଲ ସୁରକ୍ଷା କରାଯାଏ। ଏହାର ମୁଖ୍ୟ ଅଙ୍ଗ ହେଲା କୌଣସି ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର ଏଥିରେ ହୁଏ ନାହିଁ, କାରଣ ନିରନ୍ତର କୃଷି ବିକାଶରେ ଏହା ବାଧକ ଅଟେ। ନିରନ୍ତର କୃଷି ବିକାଶ ନିମନ୍ତେ ମାଟିକୁ ଜୀବନ୍ତ ରଖିବାକୁ ହେବ, କୃଷି ବନୀକରଣ କରିବାକୁ ହେବ, ଜୈବ ବିବିଧତାକୁ ବଜାୟ ରଖିବାକୁ ହେବ, ଜୈବିକ ଉପାୟରେ ରୋଗ ପୋକ ନିୟନ୍ତ୍ରଣ କରିବାକୁ ହେବ, ଆଚ୍ଛାଦନ କରି ମାଟିକୁ ସୁରକ୍ଷା ଦେବାକୁ ହେବ, ଉପକାରୀ ପଶୁପକ୍ଷୀମାନଙ୍କୁ ମଧ୍ୟ ପାଳିବାକୁ ହେବ ଏବଂ ପ୍ରଦୂଷଣ କମ୍ କରିବାକୁ ହେବ।
4: ଜୈବିକ ଚାଷ କାହିଁକି କରିବା?
3: ଆମର ଜୈବିକ ଚାଷ ଦ୍ୱାରା ମାଟି, ପାଣି, ପବନ, ବାୟୁ, ଆକାଶ, ଯାହାକୁ କହନ୍ତି ପରିବେଶ, ଏହାକୁ ମୁକ୍ତ କରିବା ଆମର ହେଉଛି ଧର୍ମ। ଏହା ହିଁ ନିରନ୍ତର କୃଷିର ଏକ ଦିଗ। ତେଣୁ ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ଉତ୍ପାଦ ଉନ୍ନତ ମାନର, ପୁଷ୍ଟିକର, ସ୍ୱାଦଯୁକ୍ତ ଓ

0: ସ୍ୱାସ୍ଥ୍ୟ ପକ୍ଷେ ହିତକର। ଉତ୍ପାଦ ଖର୍ଚ୍ଚ ଏଥିରେ କମ୍ ହୁଏ, ଫଳରେ ଚାଷୀ ଋଣଗ୍ରସ୍ତ ହେବାର ବାଧ୍ୟବାଧକତା ଏଥିରେ ରହେନି। ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ଉତ୍ପାଦର ବଜାର ଚାହିଦା ସର୍ବାଗ୍ରେ ବା ସବୁବେଳେ ଅଧିକ। ଆଉ ଗୋଟେ କଥା ହେଉଛି, ଜିଆ ଖତ, ପଶୁପାଳନ, ଜୈବ କୀଟନାଶକ ପ୍ରଭୃତି ବ୍ୟବହାର ଦ୍ୱାରା ଗ୍ରାମ୍ୟ ପରିବେଶରେ ରୋଜଗାର ସୃଷ୍ଟି ହୁଏ। ଜୈବିକ ଚାଷ ପଦ୍ଧତି ଏପରି ଏକ ପଦ୍ଧତି ଯାହା ଜୈବିକ ଉତ୍ପାଦକକୁ ଅଜୈବିକ ଉତ୍ପାଦ ଠାରୁ ଅଲଗା କରିପାରିଥାଏ। ଜୈବିକ ଚାଷ ସର୍ବଦା ଉତ୍ପାଦର ମୂଲ୍ୟ ବୃଦ୍ଧି କରାଇଥାଏ, ଫଳରେ ଚାଷୀ ଅଧିକ ଲାଭ ପାଇଥାଏ। ଆଞ୍ଚଳିକ ହେଉ ବା ଦୂର ବଜାର ହେଉ, ଏପରିକି ଆନ୍ତର୍ଜାତିକ ବଜାରରେ ଜୈବିକ ଉତ୍ପାଦର ଚାହିଦା ସବୁବେଳେ ଅଧିକ ରହେ। ଆଉ ଗୋଟିଏ ଭଲ ଜିନିଷଟିଏ, ଖାଉଟି ଆଉ ଚାଷୀ ଏମାନଙ୍କ ମଧ୍ୟରେ ଗୋଟେ ବିଶ୍ୱାସର ସେତୁ ସୃଷ୍ଟି ହୁଏ। ଯେମିତି କୁହାଯାଏ ଯେ ଆପଣଙ୍କର ଜୈବିକ ଉତ୍ପାଦର ଯୋଉ ଯାତ୍ରା, ଫାର୍ମ ଗେଟ୍ ଟୁ ଫୁଡ୍ ପ୍ଲେଟ୍, ସେଇଟା ଆପଣଙ୍କର ଗୋଟେ ବିଶ୍ୱାସର ବାତାବରଣ ସୃଷ୍ଟି ହୁଏ।
1: ଜୈବିକ ଚାଷ କିପରି କରିବା,
0: ଏଇଟା ଉକ୍ତି ଅଛି ଆମର, କାଲି ପାଇଁ ଆଜି, ତାର ଅର୍ଥ ହେଉଛି ଆଗାମୀକାଲିକୁ ଆମେ କେହି କେବେ ଦେଖିନେ, ତଥାପି ଆଗାମୀକାଲିର ଅନାଗତ ଆଶଙ୍କାକୁ ଦୂର କରିବାର ପ୍ରଚେଷ୍ଟା ଆଜି ହିଁ କରିବା ଏବଂ ନିଜେ ସତର୍କ ରହିବା। ପ୍ରକୃତି ଉପଲବ୍ଧ ଉଦ୍ଭିଦ ଓ ପ୍ରାଣୀଙ୍କ ସହାୟତାରେ ଏହି ଚାଷ ଆମେ କରିବା। ଜୈବିକ ଚାଷ ପାଇଁ ପ୍ରଥମ କାମ ହେଉଛି ବଫର ଜୋନ୍। ବଫର ଜୋନ୍ ମାନେ ଯେଉଁ କ୍ଷେତ୍ରରେ ଆମେ କରିବା ଜୈବିକ ଚାଷ, ତାର କ୍ଷେତ୍ରର ପରିସୀମାରେ 5 ମିଟର ଚଉଡ଼ାରେ ଏକ ହିଡ଼ ବା ବନ୍ଧ ଏପରି ତିଆରି କରିବା ଯେପରି ବାହାର ପାଣି ଜୈବ କ୍ଷେତ ଭିତରକୁ ପ୍ରବେଶ କରିପାରୁ ନଥିବ। ଏହା ଏକ ପ୍ରତିରୋଧକ ବଳୟ ବା ବଫର ଜୋନ୍। ତାପରେ ଜୈବିକ ଚାଷ ଆଉ କେମିତି କରିବା, ନା ଡାଲି ଫସଲ କରିବା। ଏହି ହିଡ଼ ଉପରେ ଆମେ ଶିମ୍ବ ଜାତୀୟ ଗଛ ବା ଗ୍ଲାଇରିସାଡିଆ ସୁବାବୁଲ ପ୍ରଧ୍ୟ ଆମେ ଲଗେଇବା। ତା ଛଡ଼ା ସବୁଜ ସାର ପାଇଁ ଏହି ଗଛର ଉଚ୍ଚତା ଯେମିତି 5 ଫୁଟରୁ ଅଧିକ ହେବା ଉଚିତ ନୁହେଁ। ଏହା ଛଡ଼ା ଆମେ ଡାଲି ଜାତୀୟ ଫସଲ ମଧ୍ୟ ଚାଷ କରିବା ବିଧେୟ, ଫଳରେ ସବୁଜ ସାର ସହିତ ରାଇଜୋବିୟମ ଜନିତ ଉର୍ବରତା ମାଟିରେ ବଜାୟ ରହିବ। ତାପରେ ଆମେ ଜିଆ ଖତ ବିଷୟରେ ଆଲୋଚନା କରିବା। ନିରନ୍ତର ଭାବେ ଆମେ ଜିଆ ଖତ ବ୍ୟବହାର ନିମନ୍ତେ ଜିଆ ଖତର ଗୋଟେ ଟାଙ୍କି କରିବା, ଯେଉଁଟାକି 10 ଫୁଟ ଲମ୍ବ ହୋଇଥିବ, 3 ଫୁଟ ଉଚ୍ଚ ହୋଇଥିବ, 3 ଫୁଟ ଚଉଡ଼ା ମିନିମମ୍ ହୋଇଥିବ ଏବଂ ଆବଶ୍ୟକ ସଂଖ୍ୟା ଅନୁସାରେ ଆମେ ଜିଆ ଖତ ଟାଙ୍କି ତିଆରି କରିବା। ଗୋଟିଏ ଜିଆ ଖତ ଟାଙ୍କିର ଯେଉଁ ଶଯ୍ୟା, ସେଥିରେ 1000 ୟୁସିନିଆ ଫୁଏଟିଡ଼ା ଜାତିର ଜିଆ ଛାଡ଼ି ପ୍ରତି 3-4 ମାସରେ ଥରେ ଲେଖାଏଁ ଜିଆ ଖତ ଅମଳ କରାଯାଇପାରିବ। ସେହିଭଳି କମ୍ପୋଷ୍ଟ ବ୍ୟବହାର, କମ୍ପୋଷ୍ଟ ଖତ ପାଇଁ ଯେଉଁ ଟାଙ୍କି ଆମେ ତିଆରି କରିବା, 10 ଫୁଟ ଆପଣଙ୍କର ନିହାତି ଲମ୍ବ ହୋଇଥିବ, 5 ଫୁଟ ଆପଣଙ୍କର ଚଉଡ଼ା ହୋଇଥିବ, 3.5 ଫୁଟ ଆପଣଙ୍କର ହୋଇଥିବ ଉଚ୍ଚ, ଏହି ଆକାର କମ୍ପୋଷ୍ଟ ଖତ ଟାଙ୍କି ରଖିବା ଆବଶ୍ୟକ। ତାପରେ ଯେଉଁଟା ଆମର କ୍ଷେତ, ସେ କ୍ଷେତରେ ଗୋଟେ କ୍ଷେତ ପୋଖରୀ କରିବା। କ୍ଷେତ ପୋଖରୀ, କ୍ଷେତର ଖାଲୁଆ ସ୍ଥାନରେ ଗୋଟିଏ ଛୋଟ କ୍ଷେତ ପୋଖରୀ କରି ସେଥିରେ ଶୀଘ୍ର ବଢ଼ିପାରୁଥିବା ମାଛ ଓ ବତକ ଛାଡ଼ିବା। ତାପରେ ଗୋ ସମ୍ପଦ, ଗୋଟିଏ ଛୋଟିଆ ଧରନ୍ତୁ 120 ବର୍ଗଫୁଟ ର ଗୋଟିଏ ଗୁହାଳ, 2-3 ଗାଈ ପାଳନ କରି ତାକୁ କେବଳ ଜୈବିକ ଖାଦ୍ୟ ଖାଇବାକୁ ଦେବା ଉଚିତ। ବାହାର ଭିଟାମିନ, ବାହାର ମିନେରାଲ ଇତ୍ୟାଦି ଖାଦ୍ୟ ତାଙ୍କୁ ଦେବା ଉଚିତ ନୁହେଁ, କାରଣ ସେମାନଙ୍କଠାରୁ ପ୍ରାପ୍ତ ଗୋବର ଓ ଗୋମୂତ୍ର ଜୈବିକ ବା ପ୍ରଦୂଷଣ ମୁକ୍ତ ହେବା ବିଧେୟ।
1: ତେବେ ଜୈବିକ ଉପାୟରେ ଆମେ କିପରି ଭାବରେ ଜମି ପ୍ରସ୍ତୁତ କରିପାରିବା?
0: ହଁ, ମନେ ରଖନ୍ତୁ ଜମିଟା ଯେଉଁପଟକୁ ଢାଲୁଥିବ ତାର ବିପରୀତ ଦିଗରେ ଆମେ ଚାଷ କରିବା। ପ୍ରତି ଜମିରେ ଆମେ ପ୍ରଥମ ବର୍ଷ ଗୋଟିଏ ଡାଲି ଜାତୀୟ ଫସଲ ନିଶ୍ଚିତ ଭାବେ କରିବା। ତା ଛଡ଼ା ପ୍ରତି ବର୍ଷ ଯେତେବେଳେ ମୁଖ୍ୟ ଫସଲ ଭିତରେ ହଉ ବା ମୁଖ୍ୟ ଫସଲ ପରେ ହଉ, ଡାଲି ଜାତୀୟ ଫସଲ ଆମେ ବାରମ୍ବାର ସେଥିରେ କରିବା, ଫସଲ ପର୍ଯ୍ୟାୟରେ ଏଇଟା କରିବା ଦରକାର। ଧରନ୍ତୁ ଆମେ ଖରିଫ ଚାଷ କରିବା, ତା 40-45 ଦିନ ପୂର୍ବରୁ ଆମେ ଧନିଚା ଚାଷ ଯଦି କରିବା, ତାହେଲେ 40-45 ଦିନ ପରେ ସେ ଧନିଚା ଗଛକୁ ଯଦି ଆମେ ମାଟିରେ ମିଶେଇ ଦବା, ସେଇଟା ମାଟିକୁ ଯବକ୍ଷାରଜାନ ସାର ଯୋଗାଏ। ତା ଛଡ଼ା ଆପଣ ଜୈବ ସାର ଯୋଉଟା ଅଛି PSB, ସେଇଟା ଆପଣ 1 କେଜି ଦେଇପାରିବା। ଆଜୋସ୍ପିରିଲମ, ଆଜୋଟୋବାକ୍ଟର କିମ୍ବା ରାଇଜୋବିୟମ, ଏସବୁ ଜିନିଷ ମଧ୍ୟ 1 ପ୍ରତି ଆମେ 2 କେଜି ହିସାବରେ ଆମେ ତାକୁ ବ୍ୟବହାର କରିପାରିବା। ଧରନ୍ତୁ ଆମେ ମାଣ୍ଡିଆ କରିବା, ମାଣ୍ଡିଆ ଚାଷ କରିବା ପୂର୍ବରୁ ଆମେ ଜମିରେ 1 ପିଛା ପ୍ରାୟ 6-7 କ୍ୱିଣ୍ଟାଲ ଜିଆ ଖତ ମଧ୍ୟ ବ୍ୟବହାର କରିପାରିବା। ଜିଆ ଖତ ଯଦି ଆମେ ନ ପାଇଲେ କୌଣସି ଅସୁବିଧା ହେଲା, ଜିଆ ଖତ ବଦଳରେ ଆମେ ଗୋବର ଖତ ଦେଇପାରିବା ବା କମ୍ପୋଷ୍ଟ ଦେଇପାରିବା ବା ଘନ ଜୀବାମୃତ ମଧ୍ୟ ପ୍ରୟୋଗ କରାଯାଇପାରିବେ। ମାଣ୍ଡିଆ ଚାଷ ପାଇଁ 1 ପ୍ରତି ପ୍ରାୟ 4 କ୍ୱିଣ୍ଟାଲ ଘନ ଜୀବାମୃତ ମଧ୍ୟ ବ୍ୟବହାର କରିପାରିବା।
1: ସାର୍, ତେବେ ବିହନ ବିଶୋଧନ ଜୈବିକ ଉପାୟରେ କିପରି କରିପାରିବା?
0: ଏବେ ଧରନ୍ତୁ ଆମେ ଶ୍ରୀଅନ୍ନ ଯୋଜନାରେ ଆମେ ଗୋଟେ ମାଣ୍ଡିଆ ଚାଷ ଆମେ କରୁଛେ, ମାଣ୍ଡିଆ ଯଦି ଆମେ କରିବା ତାହେଲେ ତା ବିହନକୁ ଆମେ ବୀଜାମୃତ ଦ୍ୱାରା ବିଶୋଧିତ କରାଯାଏ। ବୀଜାମୃତ ଗୋଟିଏ ଆମର ସେ ଜୈବିକ ଉପଚାରରେ ଆମେ ବୀଜାମୃତ ତିଆରି କରିବା। 1 କିଲୋଗ୍ରାମ ମାଣ୍ଡିଆ ବିହନ ପାଇଁ 200 ମିଲିଲିଟର ବୀଜାମୃତକୁ ମିଶେଇକିରି ଆମେ ବିହନକୁ ବିଶୋଧନ କରିପାରିବା।
1: ସାର୍, ଜୈବିକ ଉପାୟରେ ଘାସ ନିୟନ୍ତ୍ରଣ କିପରି ସମ୍ଭବ?
0: ବିହନ ବୁଣିବାର 2-3 ସପ୍ତାହ ପୂର୍ବରୁ ବିଲରେ ହାଲୁକା ପାଣି ମଡେଇ ଦେବେ। ଘାସ ମଞ୍ଜି ଯେତେବେଳେ ଗଜା ହେଇଯିବ ସେ ମାଟିକୁ ଆମେ ଶୁଖେଇ ଫଳ କରିଦେବା, ଫଳରେ ଘାସ ସଂଖ୍ୟା ବା ଘାସ ସମସ୍ୟା ଅନେକାଂଶରେ କମ୍ ହୁଏ। ଆଉ କଣ କରିବା ନା, ବିହନ ବୁଣା ପରେ ଜୈବ ଆଚ୍ଛାଦ ଦିଆଯାଏ, ଆକୁ କହନ୍ତି ଇଂରାଜୀରେ ମଲ୍ଚିଂ। ଏ ମଲ୍ଚିଂ ବହୁ ଉପକାରୀ, କାହିଁକି ନା ମଲ୍ଚିଂ ଯଦି ଆମେ ଦବା ବା ଆଚ୍ଛାଦ ଦେଇଦବା ଆମେ ମାଟି ଉପରେ, ପ୍ରଥମ ହେଲା ମାଟିକୁ ସେ ଅନେକାଂଶରେ ସୁରକ୍ଷା ଯୋଗାଏ। ମାଟି ଆପଣଙ୍କର ବର୍ଷା ଯୋଗୁଁ

ନଷ୍ଟ ହୁଏ ନାହିଁ, ଧୋଇଯାଏ ନାହିଁ। ଆଉ କ'ଣ କରେ ନା ଏଥିରେ ଜଳୀୟାଂଶକୁ ସେ କନଜର୍ଭ କରି ବା ସଂରକ୍ଷିତ କରିକି ଆପଣଙ୍କର ମଲ୍ଚିଂଟା ମଧ୍ୟ ରଖେ। ଆଉ କ'ଣ କରେ ନା ଘାସ ସହଜରେ ଉଠିବାକୁ ଦିଏ ନାହିଁ। ଏତଦ୍ ବ୍ୟତୀତ ଆବଶ୍ୟକ ସ୍ଥଳେ ଆମେ ଥରେ ଦୁଇଥର ଘାସ ବଛା କାର୍ଯ୍ୟ କରିପାରିବା। ଘାସ ବଛା ଯଦି ଆବଶ୍ୟକ ହେଲା ତାହେଲେ ଆମେ କ'ଣ କରିବା ନା ହାତ ଦ୍ୱାରା ଘାସ ବଛାବଛି କରିପାରିବା, ଯାହା ହ୍ୟାଣ୍ଡ ୱିଡିଂ କୁହାଯାଏ। ବିଭିନ୍ନ ପ୍ରକାର ୱିଡର ଆପଣ ମାଣ୍ଡିଆରେ ସାଇକେଲ ୱିଡର ଚାଲିଛି, ଜାପାନିଜ୍ ପ୍ୟାଡି ୱିଡର ଚାଲିଛି।

0: ବତର ଥିବା ସମୟରେ ସିଧାସଳଖ ପ୍ରୟୋଗ କରିପାରିବା। ଆଉ କ'ଣ ଖାଦ୍ୟସାର ଦେଇପାରିବା ନା, 45 ରୁ 50 ଦିନ ପରେ ଆମେ ହାଣ୍ଡି ଖତ 1:40 ଲିଟର ଅନୁପାତରେ ପାଣି ସହ ମିଶାଇ ଗୋଟିଏ ଥର ପତ୍ର ସିଞ୍ଚନ କରିପାରିବା। ଏହାଦ୍ୱାରା କ'ଣ ହବ, ବିଭିନ୍ନ ପ୍ରକାର ପୋକ ମଧ୍ୟ ନଷ୍ଟ ହୁଏ, ପତ୍ରକଟା ପୋକ, ନଳୀ ପୋକ, ପତ୍ରମୋଡ଼ା ପୋକ। ଏବଂ ଏଇଠି କହି ରଖେ 60 ରୁ 70 ଦିନ ବେଳକୁ ଯଦି ଆମେ ପଞ୍ଚଗବ୍ୟ ଦେବା 1:20 ତାହେଲେ ମଧ୍ୟ ପତ୍ର ସିଞ୍ଚନ କଲେ ଏହା ରୋଗ ନିରାକରଣ ସହିତ ଫୁଲ ଆଉ ଫଳକୁ ମଧ୍ୟ ଶକ୍ତି ଯୋଗାଏ। ତେଣୁ ଏଇ ଯୋଉ ପଞ୍ଚଗବ୍ୟଟାକୁ ଇଏ ମଧ୍ୟ ଖାଦ୍ୟ ସାର ଆକାରରେ ମଧ୍ୟ ଗଛକୁ ଶକ୍ତି ଯୋଗାଏ। ମୋଟ ଉପରେ ତରଳ ସାର ଯୋଉଟା ଆପଣ ବ୍ୟବହାର ଆମେ କରିବା କଥା, ଯୋଉ ଖାଦ୍ୟ ସାରର 3 ଥର ଆମେ ପ୍ରୟୋଗ କରିପାରିବା। ଶେଷ ଉଡ ଚାଷ ସମୟରେ ଥରେ କରିପାରିବା, ତଳି ରୁଆର 15-20 ଦିନ ପରେ ଥରେ ପ୍ରୟୋଗ କରିପାରିବା, ତଳି ରୁଆର 40-45 ଦିନ ମଧ୍ୟରେ ଆମେ ଆଉ ଥରେ ପ୍ରୟୋଗ କରିପାରିବା।
1: ପୋକ ଦମନ କରାଯିବାର ବିଧି କ'ଣ?
0: ପୋକ ଦମନ ଆମେ କରିବା ପାଇଁ ଆମେ ଚାହୁଁଛେ ନିରନ୍ତର କୃଷି ବିକାଶ ପାଇଁ ଜୈବ କୀଟନାଶକ ଆମେ ଏଠି ବ୍ୟବହାର କରିବା ବା ଜୈବ କୀଟନାଶକର ବ୍ୟବହାର ଆବଶ୍ୟକ। ଗୋଟେ ହେଲା ନିମାସ୍ତ୍ର। ନିମାସ୍ତ୍ର କ'ଣ କରେ ନା, ଆପଣଙ୍କର ଶୋଷକ ପୋକ ଓ ଚୁନିଆ ପୋକକୁ ଦମନ କରେ। ଆଉ ସେମିତି ଆଗ୍ନେୟାସ୍ତ୍ର ଅଛି। ଆଗ୍ନେୟାସ୍ତ୍ର କ'ଣ କରେ ନା, କାଣ୍ଡବିନ୍ଧା ପୋକ, ଫଳବିନ୍ଧା ପୋକ, ଛୁଇଁବିନ୍ଧା ପୋକ, ପତ୍ରମୋଡ଼ା ପୋକ ଏସବୁ ଗୁଡାକୁ ଦମନ କରେ। ସେମିତି ବ୍ରହ୍ମାସ୍ତ୍ର ଅଛି, ଯିଏକି କାଣ୍ଡବିନ୍ଧା ପୋକ, ଶୋଷକ ପୋକ, ସମ୍ବଳ ପୋକକୁ ମଧ୍ୟ ଦମନ କରେ। ଏହା ଛଡ଼ା ଆମେ ବ୍ୟବହାର କ'ଣ କରିପାରିବା ନା, ବ୍ୟାସିଲିସ୍, ଥୁରିଏନ୍ଜିସିସ୍, କୀଟନାଶକ କବକ, ଉପକାରୀ ଗଛର ପତ୍ର, ରସ ବା ପାଚନ, ପରଭୋଜୀ କୀଟ, ପରାଶ୍ରୟୀ କୀଟ, ପକ୍ଷୀ, ସଂଜ୍ଞା ଆକର୍ଷକ ଜନ୍ତା, ଆଲୋକ ଜନ୍ତା, ହଳଦିଆ ଅଠା ଜନ୍ତା ଓ ଅନ୍ୟାନ୍ୟ ଜନ୍ତା ଦ୍ୱାରା ମଧ୍ୟ ଆମେ କୀଟକୁ ପରିଚାଳନା କରିପାରିବା ଜୈବିକ ଉପାୟରେ।
1: ସେତେବେଳେ ଜୈବିକ ଚାଷରେ ରୋଗ ଦମନ ପ୍ରଣାଳୀ ସମ୍ବନ୍ଧରେ କିଛି କୁହନ୍ତୁ।
0: ଦେଖନ୍ତୁ, ନିରନ୍ତର କୃଷି ବିକାଶ ପାଇଁ ଯୋଉ ଜୈବ ରୋଗନାଶକ ବ୍ୟବହାର କରିବା ଆବଶ୍ୟକ। ଧରନ୍ତୁ ଆମର ମଇସା ରୋଗ ଲାଗିଲା, 250 ଗ୍ରାମ ଆମେ ବେଲ ପତ୍ର ବା ତୁଳସୀ ପତ୍ରକୁ ଆମେ ଛେଚିବା, ତା ଦେହରେ 10 ଲିଟର ପାଣି ମିଶାଇବା, 1 ଘଣ୍ଟା ତାକୁ ଆମେ ବତୁରେଇବା, ତାକୁ ଆମେ ଭଲ ଭାବେ ଛାଣିଦେବା, ସପ୍ତାହକୁ ଆମେ 2 ଥର ଆକୁ ଆମେ ପତ୍ର ସିଞ୍ଚନ କରିପାରିବା। କିମ୍ବା ଯଦି ନାଗୁଆରୀ ଗଛ ଅଛି ତାହେଲେ 5 କିଲୋ ନାଗୁଆରୀ ପତ୍ର, 5 ଲିଟର ଗୋମୂତ୍ରକୁ 3 ଦିନ ଆମେ ଭିଜେଇକିରି ସେ ଯୋଉ ଦ୍ରବଣ ହେଇଥିବ ସେ ଦ୍ରବଣକୁ ଛାଣିବା, ଛାଣିକିରି ତାକୁ 90 ଲିଟର ପାଣିରେ ମିଶାଇ ତାକୁ ମଧ୍ୟ ପତ୍ର ସିଞ୍ଚନ କରିବା। ଆଉ ଗୋଟେ ରୋଗ କଥା କହିଦେଉଛି, ଯେମିତି ପତ୍ରପୋଡ଼ା ରୋଗ। ପତ୍ରପୋଡ଼ା ରୋଗ ଯଦି ଆମର ହେଲା ତାହେଲେ ଆମେ କ'ଣ କରିବା ନା, 20 କେଜି ଗୋବର ଆଉ 200 ଲିଟର ପାଣିରେ ଆମେ ଗୋଳେଇବା, ଭଲ ଭାବେ ପତ୍ରଳା କନାଟେ ଛାଣିବା, ନହେଲେ ସ୍ପ୍ରେ ମେସିନ୍ର ନଜଲଟା ଚୋକ୍ କରିବ। ଏଇ ମିଶ୍ରଣକୁ ଆପଣ 50 ଲିଟର ପାଣି ମିଶାଇ 10 ଦିନକୁ ଥରେ ଲେଖାଏଁ ପତ୍ର ସିଞ୍ଚନ କଲେ ପତ୍ରପୋଡ଼ା ରୋଗ ମଧ୍ୟ ଭଲ ହେଇଯାଏ। ଏହା ଛଡ଼ା ଆମେ ସିଡୋମୋନାସ୍, ବ୍ୟାସିଲସ୍, ଟ୍ରାଇକୋଡର୍ମା, ଅଦା, ହଳଦୀ, ରସୁଣ, ପିଆଜ ଯୋଉ ତାର ରସ ପାଚନ ଦ୍ୱାରା ମଧ୍ୟ ଆମେ ଏଇ ରୋଗକୁ ପରିଚାଳନା କରିବା।
1: ସାର୍, ଅର୍ଗାନିକ୍ ସାର୍ଟିଫିକେସନ୍ ବା ଜୈବିକ ପ୍ରମାଣପତ୍ର ତା ବିଷୟରେ ସାର୍ କିଛି କୁହନ୍ତୁ।
0: ଜୈବିକ ପ୍ରମାଣପତ୍ର ଯୋଉଟା ଆପଣ ପଚାରିଲେ, ଏଥିପାଇଁ ଗୋଟିଏ ଆମର ସଂସ୍ଥା ଅଛି, ସେ ସଂସ୍ଥାର ନାଁ ହେଲା ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା। ଏଇଟା କୋଉଠି ଅଛି, ପ୍ଲଟ୍ ନମ୍ବର 326 ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖରେ, ପିନ୍ କହିଦେଉଛି ଭୁବନେଶ୍ୱର 751003। ତେଣୁ ଚାଷୀ ଭାଇ ଯଦି ବ୍ୟକ୍ତିଗତ ଭାବେ ମଧ୍ୟ ଦରଖାସ୍ତ କରିପାରିବେ କିମ୍ବା ଗ୍ରୁପ ହିସାବରେ ମଧ୍ୟ ଦରଖାସ୍ତ କରିପାରିବେ ଜୈବିକ ଚାଷ ପାଇଁ। ଗ୍ରୁପ ହିସାବରେ ଚାଷ କଲେ କମ୍ ଖର୍ଚ୍ଚ ହୁଏ ଏବଂ ଅଧିକ ଲାଭ ହୁଏ। ପ୍ରଥମେ ଚାଷୀ ଭାଇ ଆପଣ ଦରଖାସ୍ତ କରିବେ, ତାଙ୍କ ନାଁ କ'ଣ, ଠିକଣା କ'ଣ, ତାଙ୍କ ଆଇଡି ନମ୍ବର କେତେ, ତାଙ୍କର ଜମିବାଡ଼ିର ପଟ୍ଟା ବା ଆପଣ ROR ରେକର୍ଡ ଅଫ୍ ରାଇଟ୍ରେ ଆପଣ ଲ୍ୟାଣ୍ଡ ପର୍ଟିକୁଲାର ରହିବ, କ୍ରପ୍ ଡିଟେଲ୍ସ ରହିବ, ମାର୍କେଟ ଡିମାଣ୍ଡକୁ ଦେଖିକି କ୍ରପ୍ ସିଲେକ୍ସନ୍ କରିବେ। ଏସବୁ ଜିନିଷ ଆପଣ ଦେଲା ପରେ ଆପ୍ଲିକେସନ୍ ଇନ୍ସପେକ୍ଟର ତାଙ୍କର ଜଣେ ଅଛନ୍ତି ବା ମ୍ୟାନେଜର ଜଣେ ଅଛନ୍ତି ଏଇ ଯୋଉ ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାରେ, ସେମାନେ କ'ଣ କରିବେ ନା ତାକୁ ସ୍କ୍ରୁଟିନି କରିବେ, ବିଭିନ୍ନ ଜିନିଷ ସେ ଦେଖିବେ, ଯାଇକିରି ଚେକ୍ କରିସାରିଲା ପରେ ସେଥିରେ ସନ୍ତୁଷ୍ଟ ହେବେ। ତାପରେ ସେମାନେ କ'ଣ କରିବେ ନା, ପ୍ରଥମ ବର୍ଷ ଦେବେ ଆପଣଙ୍କୁ ସ୍କୋପ୍ ସାର୍ଟିଫିକେଟ୍, ତାପରେ ଦ୍ୱିତୀୟ ବର୍ଷରେ ସେ ସ୍କୋପ୍ ସାର୍ଟିଫିକେଟ୍ ଦେବେ, ତୃତୀୟ ବର୍ଷ ମଧ୍ୟ ସ୍କୋପ୍ ସାର୍ଟିଫିକେଟ୍ ଦେବେ, ଏଇ ଚତୁର୍ଥ ବର୍ଷ ବେଳକୁ ଆପଣ ଅର୍ଗାନିକ୍ ସାର୍ଟିଫିକେଟ୍ ଆପଣ ପାଇବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଆକୁ ରିନ୍ୟୁ କରିପାରିବେ। ସାର୍ଟିଫିକେଟ୍ ଆପଣ ପାଇସାରିଲା ପରେ ନ୍ୟାସନାଲ୍ ପ୍ରୋଗ୍ରାମ୍ ଫର୍ ଅର୍ଗାନିକ୍ ପ୍ରଡକ୍ସନ୍ ଯୋଉ NPOP ରେ ଯୋଉ ଫର୍ମରେ ଆପଣ ଯୋଉ ଆମେ ପାଇବା, ଏଇ ଲାଇସେନ୍ସ ପାଇସାରିଲା ପରେ ଆମର ଆଞ୍ଚଳିକ ବଜାର, ରପ୍ତାନୀ ବଜାର, ଏ 2ଟା ଯାକ ବଜାର ପାଇଁ ମଧ୍ୟ ଆମର ଜୈବ ଉତ୍ପାଦ ଠିକ୍ ତିଆରି ହେଇଗଲା, ତା ପାଇଁ ଆଉ କିଛି ଆମେ ଚିନ୍ତା କରିପାରିବା ନାହିଁ, କିଛି ଆମର ଆଶଙ୍କା ରହିବ ନାହିଁ।
1: ସାର୍, ଶେଷରେ ଆପଣ କ'ଣ ପରାମର୍ଶ ଦେବେ ଆମ ସମସ୍ତଙ୍କୁ?
0: ଏଇ ଜୈବିକ ଚାଷ ଏକାଧିକ୍ରମେ କ'ଣ କ'ଣ କରୁଛି ମୁଁ ଖାଲି କହୁଛି, ସେ ମୃତ୍ତିକା ସ୍ୱାସ୍ଥ୍ୟ, ପଶୁ ସମ୍ପଦ ସ୍ୱାସ୍ଥ୍ୟ, ମଣିଷର ସ୍ୱାସ୍ଥ୍ୟ, ଫସଲର ସ୍ୱାସ୍ଥ୍ୟକୁ ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖେ, କାରଣ ଏଗୁଡ଼ିକ ପରସ୍ପର ପରସ୍ପରର ପରିପୂରକ। ଆଉ କ'ଣ କରେ ନା, ଜୈବିକ ଚାଷ ଗୋଟେ ଜୈବ ବିବିଧତା ସବୁବେଳେ ବଜାୟ ରଖେ ଏବଂ ଏକ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିପାରେ। ତେଣୁ ଜୈବିକ ଚାଷରେ ଚାଷୀ ଭାଇ ଭଉଣୀଙ୍କ ମାନଙ୍କ ନିକଟରେ ଆଉ ଗୋଟିଏ ଭଲ ସୁବିଧା ହେଉଛି କ'ଣ, ଚାଷ ଖର୍ଚ୍ଚ କମିକିରେ ଲାଭ ଟିକେ ଅଧିକ ହୋଇଥାଏ। ତେଣୁ ନିରନ୍ତର କୃଷିର ବିକାଶରେ ଜୈବିକ ଚାଷ ଏକାନ୍ତ ଅପରିହାର୍ଯ୍ୟ।
1: ଧନ୍ୟବାଦ ସାର୍,
0: ନମସ୍କାର।
2: ଆରେ ନିଦିଆ, କେଡେ ବଢିଆ କଥା କହିଲେ ଏଇ ଜୈବିକ ଚାଷକୁ ନେଇ, ଜୈବିକ

0: ଖୁସିକୁ ନେଇ ମନଟା ଭାରି ଭଲ ଲାଗିଲା।
1: ସବୁଠୁ ବଡ କଥା ହେଲା, ଯଦି ନିରନ୍ତର କୃଷି କରିବାର ଅଛି ଆଉ ଏବେ ଯେମିତି କରୁଛେ, ଆଉ 50 ବର୍ଷ ପରେ ଯଦି ସେମିତି କରିବାର ଅଛି, ତାହେଲେ ଜୈବିକ କୃଷିକୁ ଆପଣେଇବା।
0: ବାସ୍, ଆଉ ନିରନ୍ତର ସେଇ କୃଷିକୁ କରି ଚାଲିବା। ଆରେ ନିଧିଆ, ଦେଖୁଛ ତ ଆମର ଚାରିଆଡ କେମିତି ବନ୍ୟା ମାଡି ଯାଇଛି। ଆମ ଚାଷୀ ଭାଇ ମାନେ ବି ନିଶ୍ଚୟ ହନ୍ତସନ୍ତ ହଉଥିବେ। ଟେଲିଫୋନ ମାଧ୍ୟମରେ ଗୋଟେ ଚାଷୀ ଭାଇଙ୍କ ସହିତ ଫୋନରେ ମୁଁ କଥା ହେବି, ଦେଖିବା ତାଙ୍କ ଅଞ୍ଚଳରେ କେମିତି କଣ ବନ୍ୟାର ପ୍ରଭାବ ରହିଛି, ସିଏ ଆମକୁ ଫୋନରେ କହିବେ।
1: ହଉ ହଉ ହଉ, ତାହେଲେ ଲଗାଓ ଲଗାଓ କଥା ହୁଅ।
2: ମୁଁ ଲେଙ୍କା କୋରବେଦୀ ପରିକିନା ଜଗତସିଂହପୁର କହୁଥିଲି। ବନ୍ୟାର ସ୍ଥିତି ବର୍ତ୍ତମାନ ପୁରା ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦେଖିବାକୁ ଗଲେ, ଦେବୀ ନଦୀରେ ଯୋଉ ବନ୍ୟା ପାଣି ବର୍ତ୍ତମାନ ପ୍ରବେଶ କରିଛି, ତଳିଆ ଅଞ୍ଚଳରେ କିଛି ଚାଷ ଜମି ବର୍ତ୍ତମାନ ଜଳମଗ୍ନ ହୋଇଛି, ଯାହାଫଳରେ ଚାଷୀମାନେ ବର୍ତ୍ତମାନ ହନ୍ତସନ୍ତ ହଉଛନ୍ତି। ସେମାନେ ଯୋଉ ଧାନ ତଳି ପକେଇଥିଲେ, ଧାନ ରୋଇ ପାରୁନାହାନ୍ତି, ସେ ତଳି ଗୁଡା ସବୁ ବୁଡିକି ରହିଛି। ତାପରେ ଯୋଉ ପନିପରିବା ଚାଷ କରୁଥିଲେ ସେ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହେଇଛି, ଯାହାକି ବଜାରରେ ବର୍ତ୍ତମାନ ପନିପରିବା ଚାଷ ରେଟ୍ ହେଇଯାଇଛି। ଚାଷୀ କୂଳ ବର୍ତ୍ତମାନ ବହୁତ ନିରାଶ ହେଇଛନ୍ତି, ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀମାନେ। ଅସୁବିଧା ତ ଏଠି ବହୁତ, ବର୍ତ୍ତମାନ ଯୋଉ କଚ୍ଚା ରୋଡ ଗୁଡାକ ଅଛି ସେଗୁଡା ମଧ୍ୟ ବିଚ୍ଛିନ୍ନ ହେଇଛି, ଯାହାକି ସେଟା ବୁଡିକି ରହୁଛି। ପ୍ରାୟ ଆମର ଏପଟ ଅଞ୍ଚଳରେ ଅନେକ ଜାଗା ଅଛି ବି ମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଉଛି। କଣ ମାନେ ପକ୍କା ରୋଡ ନାହିଁ, କଚ୍ଚା ରୋଡ ବି ଅଛି, ସେ କଚ୍ଚା ରୋଡ ଗୁଡା ବି ବୁଡି ଯାଇଛି। ଗମନାଗମନ କରିବା ପାଇଁ ଅସୁବିଧା ଅନୁଭବ କରୁଛନ୍ତି ଲୋକମାନେ। ଚାଷୀ ଭାଇମାନେ ତ ବର୍ତ୍ତମାନ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛି, ବିଶେଷ କରି ଧାନ ଫସଲ ଠୁ ଆରମ୍ଭ କରି ପନିପରିବା ଫସଲ ପର୍ଯ୍ୟନ୍ତ ବହୁତ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ବର୍ତ୍ତମାନ ଯୋଉ ନୂଆ ସିଜିନ ଆସିଲା, ଚାଷୀ କୂଳ ବର୍ତ୍ତମାନ ମୁଣ୍ଡରେ ହାତ ବସିଲେ, ଯାହାକି ତଳିଟି ମଧ୍ୟ ପକେଇ ପାରୁନାହାନ୍ତି, ଯାହାକି ଧାନ ଗଜା କରିକି ବର୍ତ୍ତମାନ ରଖିଲା ବେଳକୁ ପୁଣି ପାଣି ଭର୍ତ୍ତି ହେଇଯାଉଛି। ଆଉ ବଜାରରେ ବର୍ତ୍ତମାନ ଆମେ ପନିପରିବା ବି ଆକାଶଛୁଆଁ ରେଟ୍ରେ ବର୍ତ୍ତମାନ କିଣୁଛୁ।
1: ଇଏ ସତରେ ଆଉ, ଇଏ ଆମ ଚାଷୀ ଭାଇଟିଏ ଭାରି ଅସୁବିଧାର ସମ୍ମୁଖୀନ ହଉଛନ୍ତି, କିନ୍ତୁ ଆମ ସମସ୍ତଙ୍କୁ ଏଇ ସମୟରେ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡିବ।
0: ଚାଷ ପାଇଁ ଯେତିକି, ନିଜ ସ୍ୱାସ୍ଥ୍ୟ ପାଇଁ ବି ସେତିକି।
1: ହଁ,
0: ଆମେ ପାଣିକୁ ସିଝେଇକିରି ପିଇବା, ଗରମ ଗରମ ଖାଦ୍ୟ ଖାଇବା, ବାସି ଖାଦ୍ୟ ଖାଇବାନି, ଆଉ ଘର ଦ୍ଵାର ପ୍ରତି ଟିକେ ନିଘା ରଖୁଥିବା,
1: କାଳେ ଜନ୍ତୁ ଜୁନ୍ତା ପଶିଯିବେ। ଆଉ ତା ସହିତ ଆମେ ଯୋଉ ଗୃହପାଳିତ ପ୍ରାଣୀ ରଖୁଛେ, ତାଙ୍କୁ ସ୍ୱଚ୍ଛ ପାଣି ପିଇବାକୁ ଦବା, ଆଉ ତାଙ୍କ ପାଇଁ ଯୋଉ ଖାଦ୍ୟ ପଦାର୍ଥ ଅଛି ତାକୁ ଟିକେ ଉଚ୍ଚା ସ୍ଥାନରେ ରଖିଥିବା। ଆଉ ତା ସହିତ ଅପା, ଇଏ ଆମର ଯଦି ପନିପରିବା ଗଛ ସବୁ ଅଛି, ତାକୁ ଟିକେ ଢେର ଦେଇକି ଟେକି ଦଉଥିବା, ଆଉ କଣ।
0: ଠିକ କଥା କହୁଛୁ। ଆରେ ନିଧିଆ, ଆଜି ସକାଳେ ମୁଁ ଯାଇଥିଲି ଇଏ ପରିବା ଦିଟା ଆଣିବା ପାଇଁ। ଇଏ ପନିପରିବା ତ ଆକାଶ ଛୁଆଁ ଦର, ଏ ଛଚିନ୍ଦ୍ରା ଦିଟା ଭେଣ୍ଡି ଦିଟା ଧରିକିରି ଆସିଛି, ଇଏ ବଜାର ଦର କେତେ କଣ। ଆମର ଯୋଉ ବନ୍ୟା ପାଣିରୁ କିଛି ରକ୍ଷା ପାଇଛି ପରିବା, ତାକୁ ଆମେ ହାଟ ବଜାରକୁ ଦେଲେ ଆମେ ସିନା ଦର ଜାଣିଥିଲେ ତାକୁ ବିକ୍ରି କରିବା।
1: ଏବେ ମୁଁ ବଜାର ଦର କହୁଛି, ଶୁଣ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
0: ହଁ ରେ ନିଧିଆ, ବଜାର ଦରଟା ଆମେ ଜାଣିଲେ, ଆମେ ସଚେତନ ହେଲେ, ଯୋଉ ମଧ୍ୟସ୍ଥି ମାନେ ଆସିକି ଆମ ପାଖରୁ ପରିବା ନଉଥିଲେ, ସିଏ ଆଉ ଆମକୁ ଆଉ ଠକେଇ ପାରିବେନି।
1: ଇଏ ଆମର ପ୍ରାୟ ଯୋଉ କିଷାନ ବାଣୀ କାର୍ଯ୍ୟକ୍ରମ ଚାଲୁଛି, ଇଏ ତାର ପରା ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ସେଇଆ।
0: ଆମ ଚାଷୀ ଭାଇ ମାନେ କେମିତି ହଇରାଣରେ ହେବେନି, ଅସୁବିଧାରେ ପଡିବେନି, କି ସମସ୍ୟାର ସମ୍ମୁଖୀନ ହେବେନି।
1: ତା ସହିତ ସଚେତନ ହେବେ, ସଜାଗ ହେବେ, ସବୁ ଜିନିଷକୁ ନିଘା ଦେବେ।
0: ଏମିତି କଥା ହଉଥିବା ନା, ଉଠିବା ବା, ସମୟ ଇସାରା କଲାଣି ପରା ଆମର ଏଇ କିଷାନ ବାଣୀକୁ ଏଇଠି ରଖିବା ପାଇଁ।
1: ନାଇଁ ନାଇଁ, ଇଏ ପ୍ରଥମେ କୁହ, ତମ ମନ ଭଲ ଲାଗିଲା ଟି?
0: ତୋ ସାଙ୍ଗରେ ଟିକେ କଥା ହେଇକି ଭଲ ଲାଗିଲା, ତୁ ଭଲ ଭଲ କଥା ଦୀପଦ କହିଲୁ, ସିଏ ବି ମୋ ମନକୁ ଭାରି ମୋହି ନେଲା।
1: ହଉ, ଏମିତି ଆସୁଥିବା, କଥା ହଉଥିବ, ଏଇପରି ନୀଳା
0: ଲାଗିଥିବ। ଶ୍ରୋତା ବନ୍ଧୁ, ଏମିତି ଆମର ଏଇ କିଷାନ ବାଣୀ କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣଙ୍କର ମତାମତ ଦଉଥିବେ, ସୁବିଧା ଅସୁବିଧା ଆମକୁ ଚିଠି ମାଧ୍ୟମରେ ଜଣଉଥିବେ।
1: ତାହେଲେ ଆଜି ପାଇଁ ବୈଠକ ଘରେ ଏତିକି
0: ରହୁଛି। ଶ୍ରୋତା ବନ୍ଧୁ
1: ନମସ୍କାର।

ଶ୍ରୋତା ମୁଁ ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର କଚେ ଧାଗେ ଗାଇଛନ୍ତି ସୁଖବିନ୍ଦର ସିଂ।

ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିପି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ପ୍ରଭୃତି ଡିଜିଟାଲ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPNODL।

0: ଶ୍ରୋତାବନ୍ଧୁ, ଏଇଟାକୁ ଯେଉଁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଆଜି ଏଥିରେ ଶୁଣିଲେ କଚେ ଧାକେ, ହର ଦିଲ ଜୋ ପ୍ୟାର କରେଗା, ଫୁଟପାଥ, ଫୋର୍ସ ଏବଂ ଫ୍ରିକି ଚକ୍ରା କଥାଚିତ୍ରରୁ କିଛି ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30 ଆରମ୍ଭ କରୁଛୁ ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନାରେ ସ୍ମିତା ଦାସ। ହେଲେ ଶୁଣିପାରିବେ ବିଜ୍ଞାପନ ପରେ ପରେ।
1: ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ ଟିପିଏନ୍ ଓ ଡିଏଲ୍ ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା ଟିପିଏନ୍ ଓ ଡିଏଲ୍। ପ୍ରିୟ ଟିପି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା ଟିପିଏନ୍ ଓ ଡିଏଲ୍।
2: ହଁ ଭାଇ, କାହାର ଚାଲ ହଉ,
3: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହଁ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।

ନମସ୍କାର ଶ୍ରୋତା ବନ୍ଧୁ, ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଶରୀର ଅଛି ମାନେ କିଛି ନା କିଛି ରୋଗ ଦ୍ୱାରା ଆମେ ସାରା ଜୀବନ ମଧ୍ୟରେ କେବେ ନା କେବେ ଆକ୍ରାନ୍ତ ହୋଇପାରିବା, କିନ୍ତୁ ସୁସ୍ଥ ରହିବା ପାଇଁ ସବୁଠାରୁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଆମର ନିତ୍ୟ ନୈମିତ୍ତିକ ଖାଦ୍ୟ। ସ୍ୱାସ୍ଥ୍ୟ ପାଇଁ ଏବେ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ବିଶେଷ ଭାବରେ ସବୁଜ ଖାଦ୍ୟକୁ, ଯାହାକି ସ୍ୱାସ୍ଥ୍ୟ ପାଇଁ ହିତକର। ତେଣୁ ଏବେ ଶ୍ରୋତା ବନ୍ଧୁ, ସ୍ୱାସ୍ଥ୍ୟ ସଚେତନ ମଣିଷଙ୍କ ମଧ୍ୟରେ ସୁଷମ ଏବଂ ସବୁଜ ଖାଦ୍ୟ ପ୍ରତି ଆଗ୍ରହ ବଢ଼ି ଚାଲିଛି। ଏହା ସହିତ ମାଇକ୍ରୋଗ୍ରୀନ୍ର ବ୍ୟବହାର ମଧ୍ୟ ବଢ଼ି ଚାଲିଛି। ଉଭୟ ପ୍ରକୃତି ଓ ମଣିଷର ସ୍ୱାସ୍ଥ୍ୟ ପାଇଁ ଉପକାରୀ ଭୂମିକା ଗ୍ରହଣ କରିଛି ମାଇକ୍ରୋଗ୍ରୀନ୍। ଏହି କ୍ରମରେ ଶ୍ରୋତା ବନ୍ଧୁ, ଆଜି ଆମେ ଆପଣମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଉପଯୋଗୀ ମାଇକ୍ରୋଗ୍ରୀନ୍ ଉପରେ ପର୍ଯ୍ୟବେସିତ ଏକ ବୈଜ୍ଞାନିକ ଆଲୋଚନାଟିଏ ପ୍ରସ୍ତୁତ କରିଅଛୁ।

ଜିଙ୍କ ସହିତ ମାଇକ୍ରୋଗ୍ରୀନକୁ ବାୟୋ ଫର୍ଟିଫାଏଡ଼୍ କରି ଲୋକଙ୍କୁ ଅନାହାର ଏବଂ ଅପପୁଷ୍ଟିଜନିତ ମୃତ୍ୟୁରୁ ଉଦ୍ଧାର କରାଯାଇପାରିବ। ଫସଲର ପୋଷକ ଗୁଣମାନରେ ସୁଧାର ଆଣିବାର ପ୍ରକ୍ରିୟାକୁ ବାୟୋ ଫର୍ଟିଫିକେସନ୍ କୁହାଯାଏ। ମାଇକ୍ରୋଗ୍ରୀନର ଚାରା 2 ଇଞ୍ଚର ହୋଇଗଲେ ଏହାକୁ ଏକ ସଫା କଇଁଚିରେ କାଟି ଆଣିବାକୁ ହୁଏ। ଥରେ ପ୍ରସ୍ତୁତ ହୋଇଯିବା ପରେ ଏହା ଫ୍ରିଜ୍ରେ 6ରୁ 7 ଦିନ ପର୍ଯ୍ୟନ୍ତ ବ୍ୟବହାର ଲାଗି ରଖାଯାଇପାରେ। ସାଲାଡ଼ରେ ମିଶାଇ ଖାଇବା ସହିତ କେବଳ ଏହା ଉପରେ କେଇଟପା ଲେମ୍ବୁ ରସ ପକାଇ ମଧ୍ୟ ଖାଇହେବ। ସାଣ୍ଡୱିଚ୍ରେ ପକାଇ ନଚେତ୍ ସୁପ୍ ବା ପାସ୍ତା ପ୍ରସ୍ତୁତିରେ ମଧ୍ୟ ଏହି ମାଇକ୍ରୋଗ୍ରୀନକୁ ଉପଯୋଗ କରିହେବ। କେତେକ ଫଳରସରେ ମଧ୍ୟ ଏହାକୁ ମିଶାଇ ପିଆଯାଇପାରିବ। ତେବେ ମାଇକ୍ରୋଗ୍ରୀନକୁ ରୋଷେଇ ପ୍ରକ୍ରିୟାରେ ନେଲେ ଏଥିରେ ଥିବା ଭିଟାମିନ୍ ନଷ୍ଟ ହୋଇଯାଏ। ଅର୍ଥାତ୍ ଶ୍ରୋତାବନ୍ଧୁ, ମାଇକ୍ରୋଗ୍ରୀନକୁ କେବେ ରାନ୍ଧିକି ଖାଇବା ଉଚିତ ନୁହେଁ।

ଏବେ ଜାଣିବା ଶ୍ରୋତା ବନ୍ଧୁ ଏଇ ମାଇକ୍ରୋଗ୍ରୀନର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ। ମାଇକ୍ରୋଗ୍ରୀନରେ ଅନ୍ୟ ପନିପରିବା ତୁଳନାରେ 40 ଗୁଣରୁ ଅଧିକ ପୋଷକ ତତ୍ତ୍ୱ ରହିଛି। ମାଇକ୍ରୋଗ୍ରୀନରେ ଭିଟାମିନ୍ ଏ, ସି, ଇ, କେ, B6, ଫୋଲିକ୍ ଏସିଡ୍, କାଲସିୟମ୍, ଲୌହସାର, ମାଗ୍ନେସିୟମ୍ ଏବଂ ପଟାସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଶରୀରର କୋଷଗୁଡ଼ିକୁ ସୁରକ୍ଷା ଦେଉଥିବା ଆଣ୍ଟିଅକ୍ସିଡ଼ାଣ୍ଟ ମଧ୍ୟ ମାଇକ୍ରୋଗ୍ରୀନରେ ଭରପୁର ରହିଅଛି। ଏହି ମାଇକ୍ରୋଗ୍ରୀନ କର୍କଟ, ହୃଦରୋଗ, ମଧୁମେହ ବା ଡାଇବେଟିସ୍ର ଆଶଙ୍କାକୁ କମାଇଥାଏ। ଆଲଜିମାର ରୋଗ ହେବାର ଆଶଙ୍କାକୁ ମଧ୍ୟ କମାଇଥାଏ ମାଇକ୍ରୋଗ୍ରୀନ। ଦୃଷ୍ଟିଶକ୍ତି ଠିକ୍ ରଖିବାରେ ଏହା ସାହାଯ୍ୟ କରିଥାଏ। ତା ବାଦ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ପ୍ରମୁଖ ଭୂମିକା ରହିଅଛି। ମାଇକ୍ରୋଗ୍ରୀନ ତ୍ୱଚାକୁ ଉଜ୍ଜଳ ଏବଂ ସୁସ୍ଥ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ସ୍ୱତନ୍ତ୍ର ବଜାର ସୃଷ୍ଟି କରିପାରିଛି। ଶ୍ରୋତାବନ୍ଧୁ, ଏଠାରେ ଗୋଟିଏ ତଥ୍ୟ ରଖେ, ଏବେ ବିଶେଷ କରି ମହିଳାମାନଙ୍କୁ ଉତ୍ସାହ ଦିଆଯାଉଛି ଏହି ମାଇକ୍ରୋଗ୍ରୀନ୍ ଚାଷ କରିବା ପାଇଁ, କାରଣ ଏଥିରେ ନା ପରିଶ୍ରମ ଅଧିକା ନା ଖର୍ଚ୍ଚ ଅଧିକା। ସାଧାରଣ ଲୋକଟିଏ ଗୋଟିଏ ଛୋଟ ଗାମଲାରେ ମଧ୍ୟ ମାଇକ୍ରୋଗ୍ରୀନ୍ ତିଆରି କରିପାରିବ ନିଜ ପରିବାର ପାଇଁ। ଶ୍ରୋତାବନ୍ଧୁ, ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ସ୍ୱାସ୍ଥ୍ୟ ଉପଯୋଗୀ ମାଇକ୍ରୋଗ୍ରୀନ୍ ସମ୍ପର୍କିତ ଏକ ଆଲୋଚନାଟିଏ ଶୁଣିଲେ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼୍ 7570002। ରହୁଛି, ନମସ୍କାର।

ଏତେବେଳେ ସେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ରାତି 10:00 ଆରମ୍ଭ କରୁଛୁ ନାଟକ।

ରାତି ହେଲା, ଇଏ ଚାହୁଁ ଚାହୁଁ ରାତ୍ରି ଅର୍ଦ୍ଧ ହେଲା। ପଣ୍ଡିତ ମଣ୍ଡଳୀ ରାତ୍ରି ଅର୍ଦ୍ଧ ହେବା କ୍ଷଣି ମହାପ୍ରଭୁଙ୍କର ସେବାକାରୀ ପୁଣ୍ଡା ଭାଇନା ମାନେ ମନ୍ଦିରରୁ ସମସ୍ତ ଭକ୍ତ ଭକ୍ତା ମାନଙ୍କୁ ବାହାର କରିଦିଅନ୍ତି। ସେଇ ନ୍ୟାୟରେ ବିଷ୍ଣୁ ଶର୍ମାଙ୍କୁ ବାରମ୍ବାର ତିରସ୍କାର କଲେ, କହିଲେ ଶୁଣ ବିଷ୍ଣୁ ଶର୍ମା, ପ୍ରଭୁଙ୍କର ପହୁଡ ପଡିବ, ତୁମେ ଏବେ ବଡ଼ଦାଣ୍ଡକୁ ଚାଲିଯାଅ, କୌଣସି କଥା ପ୍ରତି ଭୃକ୍ଷେପ ନ କରି କର୍ଣ୍ଣପାତ କରୁନାହାନ୍ତି ବ୍ରାହ୍ମଣ ବିଷ୍ଣୁ ଶର୍ମା। ପଣ୍ଡା ସେବକାରୀ ମାନେ ଆଜ୍ଞା ବିଗିଡ଼ି ଗଲେ, ବିରକ୍ତି ଭାବ।

ମଣ୍ଡଳୀ, ସ୍ୱୟଂ ସଦା ଆନନ୍ଦମୟ ମଙ୍ଗଳମୟ ପରମ କାରୁଣିକ ଧୁର୍ଯ୍ୟଟି ଲୋକନାଥ ଭଗବାନଙ୍କର ଅପୂର୍ବ ଆବିର୍ଭାବ ହେଲା। ଭଗବାନ ଶଙ୍କରଜୀ ମହାରାଜ ଲୋକନାଥ କହିଲେ, ରେ ବ୍ରାହ୍ମଣ ଦୁଃଖ କରନି, ତୁମେ ମା ଅପୂର୍ଣ୍ଣା ମନ୍ଦାର ମାଳିନୀ ମା ପାର୍ବତୀଙ୍କୁ ଆରାଧନା କର।

ଯାବ ମହାଦେବ କହିଲେ ବ୍ରାହ୍ମଣ ଦୁଃଖ କରନି, ମା ମନ୍ଦାର ମାଳିନୀ ପାର୍ବତୀଙ୍କୁ ଆରାଧନା କର, ତାଙ୍କ ଦୟାରୁ ତୁମର ବୁଦ୍ଧିମତୀ ଗୁଣବତୀ ବିଦୁଷୀ ଝିଅଟିଏ ହେବ, ଯେଉଁ ଝିଅ ସିଏ ଯୁଗ

ମାଳା ଖସି ପଡ଼ିଲା, ଶୂନ୍ୟରୁ ଶବ୍ଦ ଶୁଭିଲା। ବ୍ରାହ୍ମଣ ଇଏ ମାଳାକୁ ଯତ୍ନରେ ନେଇ ଘରେ ପହଞ୍ଚିବ, ଏଥିରୁ କିଛି ଅଂଶ ବ୍ରାହ୍ମଣୀ କମଳା ଦେବୀ ସେବନ କରନ୍ତେ, ତୁମର ପୁତ୍ର ହେବ ନାହିଁ, ଗୋଟେ ବୁଦ୍ଧିମତୀ ଗୁଣବତୀ ଝିଅଟିଏ ହେବ।

0: ବ୍ରାହ୍ମଣ ସେଇ ମାଙ୍କ ପ୍ରସାଦକୁ ଧରି ଯାଇ ଘରେ ପହଞ୍ଚି ଗଲେ। ପ୍ରଭାତକାଳୀନ ସମୟ ଡାକିଲାରେ, କମଳା
1: ଯାଉଛି ଯାଉଛି ସ୍ୱାମୀ।
0: କମଳା ଶୁଣ, ଆଉ ତୁମ

ଏଣେ ପଣ୍ଡିତେ ହେଲା କଣ ଝିଅ ମାସି ଆସ୍ତେ ଆସ୍ତେ କ୍ରମାନ୍ୱୟରେ ବଢି ବଢି ଚାଲିଲା କୁମାର ସମ୍ଭବ କାବ୍ୟ ଲେଖିଲେ ସେକ୍ସପିୟର ଅଫ୍ ଇଣ୍ଡିଆ ଭାରତ।

ଶ୍ରୋତାବନ୍ଧୁ ହିନ୍ଦୀର ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:05 ପ୍ରଚାର କରୁଛୁ ଆଗାମୀକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କାଲି ସକାଳ 6:05 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ସୂଚନା ରହିଛି ସକାଳ 7:25 ରହିଛି କାକଡ଼ି କାର୍ଯ୍ୟକ୍ରମ। ହେଲୋ ବାରିପଦାର କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 8:15। ମଧ୍ୟାହ୍ନ 12 ରହିଛି ଝୁମର ଗୀତ। ସନ୍ଧ୍ୟା 6 ରହିଛି ଭକ୍ତିଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ଶୁଣିପାରିବେ ଶ୍ରୋତାବନ୍ଧୁ କାଲି ସନ୍ଧ୍ୟା 6:15। ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:30। କାଲି ରାତି 7 ରହିଛି ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ କାଲି ରାତି 7:30। ରାତି 8 ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଲୋଚନା ଶୁଣିପାରିବେ ରାତି 8:30। ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ଶୁଣିପାରିବେ ରାତି 8:40। ମୋ ମୟୂରଭଞ୍ଜ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10। ପରିଶେଷରେ ଶୁଣିପାରିବେ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 10:30। ଶ୍ରୋତାବନ୍ଧୁ ଏଥିରେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା ଆଗାମୀକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:06। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ପ୍ରାତଃ 5:55। ଶୁଭରାତ୍ରୀ ସହ ବିଦାୟ ନେଉଛୁ। ଜୟ ହିନ୍ଦ।